ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ଭାଦ୍ରବ 24 ଦିନ, ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 15 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଚକେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍।

ଆକାଶବାଣୀ ବାରିପଦା, ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥି ସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ଭାରତୀ ଭୂୟାଁ, ଆଲୋକ କୁମାର କୁଣ୍ଡୁ, ଗୋପୀନାଥ ମହାପାତ୍ର, ବିଶ୍ୱକଲ୍ୟାଣୀ ମହାନ୍ତି ଏବଂ ସୁବାସ ଦାସ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ନିରଞ୍ଜନ ରାଉତ, ନିର୍ମଳ ନାୟକ, ସୁଦର୍ଶନ ଦାସ, ଜଗନ୍ନାଥ ପଣ୍ଡା ଏବଂ ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଟିକେ ପରେ।

ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଅନୁଚିନ୍ତା ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବିଜ୍ଞାନର ସମସ୍ତ ଦାନ ଆଉ ପ୍ରଗତି ଯୁକ୍ତି ସତ୍ତ୍ୱେ ମଣିଷ ଈଶ୍ୱରଙ୍କୁ ସ୍ୱୀକାର କରିଆସିଛି। ବସ୍ତୁ ଜଗତରେ ବିଜ୍ଞାନ ନିଜର କାୟା ବିସ୍ତାର କରିଥିଲା ବେଳେ ଈଶ୍ୱର ମଣିଷର ଅନ୍ତର୍ଚେତନାକୁ ଆଲୋକିତ କରୁଛନ୍ତି। ଜୀବନକୁ ସ୍ୱଚ୍ଛନ୍ଦ କରିବା ପାଇଁ ଆମେ ବିଜ୍ଞାନ ଉପରେ ନିର୍ଭର କରୁଥିବା ବେଳେ ମାନସିକ ଶାନ୍ତି ଆଧ୍ୟାତ୍ମିକ ଉତ୍ତରଣ ପାଇଁ ଈଶ୍ୱରଙ୍କର ଶରଣାପନ୍ନ ହେଉଛୁ। ଏପରିକି କେତେକ ବୈଜ୍ଞାନିକ ଯେଉଁମାନେ ଜୀବନସାରା ବସ୍ତୁ ଜଗତ ସମ୍ପର୍କରେ ଗବେଷଣା କରି ଖୁବ୍ ସଫଳତା ଲାଭ କରିଛନ୍ତି, ସେମାନେ ମଧ୍ୟ ଐଶ୍ୱରିକ ଶକ୍ତିକୁ ସ୍ୱୀକାର କରୁଛନ୍ତି। ସୃଷ୍ଟି ସର୍ଜନ ହେବାଟାକୁ ବିଜ୍ଞାନ ଏକ ପ୍ରକ୍ରିୟା ଭାବରେ କହୁଥିଲା ବେଳେ ଈଶ୍ୱରଙ୍କ ଇଚ୍ଛାରୁ ସୃଷ୍ଟି ସମ୍ଭବ ହୋଇଛି ବୋଲି ଆମେ ବିଶ୍ୱାସ କରିଆସିଛୁ। କେବଳ ହିନ୍ଦୁ ଧର୍ମ ନୁହେଁ, ଅନ୍ୟ ଧର୍ମମାନେ ମଧ୍ୟ ଏଭଳି ଏକ କଥାକୁ ସ୍ୱୀକାର କରିଛନ୍ତି। ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଗ୍ରହ, ଗ୍ରହାନ୍ତର ଏ ସବୁ ସୃଷ୍ଟି ପଛରେ ଏକ ଉଦ୍ଦେଶ୍ୟ ନିହିତ ଅଛି ବୋଲି ମଧ୍ୟ ଆମର ବିଶ୍ୱାସ ହେଉଛି। ଆମର ସମସ୍ତ ବୁଦ୍ଧି ପ୍ରୟୋଗ କରି ଅନ୍ୟ କୌଣସି ଗ୍ରହ ଉପଗ୍ରହରେ ଜୀବନର ସନ୍ଧାନ ପାଇନଥିଲା ବେଳେ କେବଳ ଏଇ ଆମର ପୃଥିବୀରେ ଜୀବନ ସମ୍ଭବ ହୋଇଛି। କେବଳ ସମ୍ଭବ ହୋଇନାହିଁ, ବହୁ ବିଚିତ୍ର ପଶୁ ପକ୍ଷୀ, ସବୁଜ ବନ, ପାହାଡ଼, ନଈ, ନାଳ, ସମୁଦ୍ର ଆଉ ବିକଶିତ ପ୍ରାଣୀ ଭାବରେ ମଣିଷ ସୃଷ୍ଟି ହୋଇଛନ୍ତି। କେବଳ ସୃଷ୍ଟି ହୋଇନାହାନ୍ତି, ଏ ବିପୁଳ ଜୀବନମାନଙ୍କୁ ଚଳମାନ କରିବା ପାଇଁ ପୃଥିବୀ ମାଟି ତିଆରି କରିଛି, ତାକୁ ଉର୍ବର କରିଛି, ତାକୁ ଫଳପ୍ରସୂ କରିଛି। ସେହି ମାଟିରୁ ଫସଲ, ଫଳ, ମୂଳ ଉପଜେଇ ମଣିଷ ନିଜେ ବଞ୍ଚିଛି, ଅନ୍ୟ ପ୍ରାଣୀମାନଙ୍କୁ ମଧ୍ୟ ବଞ୍ଚିବାକୁ ଦେଇଛି। ସମୟ ଆସିଲେ ବର୍ଷା ହେଉଛି, ବସନ୍ତ ଆସୁଛି, ଗ୍ରୀଷ୍ମ ଆସୁଛି, ଶୀତ ଆସୁଛି, ସବୁ ଋତୁରେ ପରିପରିକା ଫସଲ ଦେଉଛି ଏହି ମାଟି। ସୃଷ୍ଟି ବଞ୍ଚିବା ପାଇଁ ଏହି ମାଟି ହିଁ ଯୋଗାଇ ଦେଉଛି ଜୀବନ ରସ। ଏସବୁ କ'ଣ ତାହେଲେ ଆପଣା ଛାଇଁ ହେଇଛି? ୟା ପଛରେ କେହି ନିୟନ୍ତା ନାହିଁ। ମଣିଷ ବିଶ୍ୱାସ କରିଛି ଏସବୁ ଯିଏ ଖଞ୍ଜି ଦେଇଛି ସିଏ ହିଁ ଈଶ୍ୱର, ସିଏ ହିଁ ଭଗବାନ, ଆଉ ଏ ମାଟି ହିଁ ତାର ମା। ସେଇଥିପାଇଁ ବୈଦିକ ଯୁଗରେ ଋଷିମାନେ ମନ୍ତ୍ର ଉଚ୍ଚାରଣ କରିଛନ୍ତି, ହେ ପୃଥିବୀ ତୁମେ ମୋର ମା, ମୁଁ ତୁମର ପୁତ୍ର। ସନ୍ତାନଟିଏ ଯେପରି ମା ଉପରେ ଦଳି ଚକଟି ହୁଏ, ସେହିଭଳି ମଣିଷ ମାଟିକୁ ଚଷିଛି, ଖୋଳିଛି, ତାଡ଼ିଛି ବଞ୍ଚିବା ପାଇଁ। ହସି ହସି ସହିଯାଇଛି ମାଟି ମା, ଆଉ ସେ ମାଟି ମା ଗର୍ଭରୁ ବାହାରି ଯେତେବେଳେ ଫୁଲଫଳ ମଣ୍ଡି ହେଇ ଫସଲ ହସିଛି, ମଣିଷ ସେ ମାଟି ମାର ନିରାଜନା କରିଛି, ନୈବେଦ୍ୟ ଦେଇଛି। ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୃତଜ୍ଞତାର ପ୍ରଣତି ବାଢ଼ି

ଫସଲର ପ୍ରଥମ ଫଳକୁ ନିଜେ ଗ୍ରହଣ କରିବା ପୂର୍ବରୁ ସମର୍ପଣ କରିଦେଇଛି ସେ ବିଶ୍ୱ ନିୟନ୍ତାଙ୍କ ପାଖରେ। ଏହିଭଳି ଏକ ଚିନ୍ତାରୁ ଜନ୍ମ ନେଇଛି ନୂଆଖାଇ ପର୍ବ। ଏହାକୁ କୁହାଯାଇପାରେ ସମର୍ପଣର ମହୋତ୍ସବ। ବାଡ଼ିରେ ଲଗେଇଥିବା ଗଛର ପ୍ରଥମ ଫଳଟିକୁ ଏବେ ବି ଗାଁମାନଙ୍କରେ ଠାକୁରଙ୍କୁ ନେଇ ପ୍ରଥମେ ଅର୍ପଣ କରାଯାଏ। ଇଏ ଆମର ପୁଣ୍ୟମୟ ପରମ୍ପରା। ସେଇଥିପାଇଁ ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ପାଞ୍ଜିମାନଙ୍କରେ ମଧ୍ୟ ସୂଚିତ ହୋଇଛି ନୂତନ ବସ୍ତ୍ର ପରିଧାନ କରି ଆନନ୍ଦ ଉଲ୍ଲାସ ମଧ୍ୟରେ ନବାନ୍ନ ଗ୍ରହଣ କରିବା କେବଳ ମାଟିମାର ପୂଜା ନୁହେଁ ବା ଈଶ୍ୱରଙ୍କ ପ୍ରତି ସମର୍ପଣ ନୁହେଁ, ବରଂ ମଣିଷର ଶ୍ରମ ଆଉ କର୍ମ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିବା ଏବଂ ଏକ ଶାଶ୍ୱତ ଆନନ୍ଦର ସନ୍ଧାନ କରିବା। ଗର୍ଭଚିରି ଜନ୍ମ ଦେଇଥିବା ମା ନିଜେ ବଞ୍ଚିଥିବା ଯାଏ କେବେ ବି ଚାହିଁବ ନାହିଁ ତା ସନ୍ତାନ ଅଭୁକ୍ତ ରହୁ, ବରଂ ସେ ତାର ଶକ୍ତିମତେ ପରିପରିକା ଅନ୍ନ ବ୍ୟଞ୍ଜନ ପରଷିଦେବ ଆଉ ତା ସନ୍ତାନ ସନ୍ତତି ତାକୁ ଆଗ୍ରହରେ ଖାଇବା ଦେଖି ପରମ ସନ୍ତୋଷ ଅନୁଭବ କରିବ। ଏହିଭଳି ମାଟି ବି ଆମର ମା ଭାବରେ ସମଗ୍ର ମାନବ ସମାଜକୁ ପାଳି ପୋଷି ଆସିଛି। ମାଟି କେବଳ ଏକ ବସ୍ତୁଗତ ସତ୍ତା ନୁହେଁ, ଏକ ଜୀବନରସରେ ଭରପୁର ସ୍ନେହମୟ ସତ୍ତା। ଆଜି ତାର ଏବଂ ତାକୁ ସୃଜିଥିବା ବିଶ୍ୱ ନିୟନ୍ତାଙ୍କର ନିରାଜନା ପାଇଁ ଏ ପାର୍ବଣ ନୂଆଖାଇ।

ଆକାଶବାଣୀ କଟକ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 158ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଏକଦା ଅଜାମିଳ ପିତୃ ଆଜ୍ଞାରେ ଫଳ ପୁଷ୍ପ ଏବଂ ସମେତ ସଂଗ୍ରହ କରି ବନରୁ ଫେରୁଥିବା ବେଳେ ଦେଖିଲା ଜନୈକ ଶୂଦ୍ର ମଦ୍ୟପାନ କରି ଦାସୀ ସହିତ ବିହାର କରୁଛି। ସେ ଦାସୀକି ଅଜାମିଳ ବଶୀଭୂତ କରି ନିଜର କାମନା ଚରିତାର୍ଥ କରିଛି। ସେହି ହେତୁ ସେ ହୋଇଛି ପାପୀ। ତେଣୁ ସେହି ପାପାଚାରୀକୁ ଯମଦୂତମାନେ ଯମରାଜାଙ୍କ ପାଖକୁ ନେବେ। ବିଷ୍ଣୁଦୂତମାନେ ପ୍ରତିବାଦ କରି କହିଛନ୍ତି, ଅଜାମିଳ ନାରାୟଣ ନାମ ଉଚ୍ଚାରଣ କରି ପାପମୁକ୍ତ ହୋଇଛି।

0: ଶୁଣିଲି ଅତିବଡ଼ି ଜଗନ୍ନାଥ ଦେଶ ବିରଚିତ ଶ୍ରୀମଦ୍ ଭାଗବତର 158ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଏକ ଏକର ଟମାଟୋ ଚାଷ ପାଇଁ 200 ଗ୍ରାମ ଉନ୍ନତ ବିହନ ଏବଂ 50 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ସଢା ଗୋବର ଖତ ମିଶାଇ 1 କିଲୋଗ୍ରାମ ମଞ୍ଜି ସହ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ପରେ ବିହନକୁ ପଟାଳିରେ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟରରେ ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣି ସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ। ଏହାପରେ ପଟାଳିଗୁଡ଼ିକୁ ଶୁଖିଲା ପତ୍ରରେ ଘୋଡ଼ାଇ ରଖନ୍ତୁ, ଯାହାଦ୍ୱାରା ମଞ୍ଜିଗୁଡ଼ିକ ଶୀଘ୍ର ଗଜା ହେବ। ପଟାଳିର ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ। ତଳି 4 ସପ୍ତାହର ହୋଇଗଲେ ମୁଖ୍ୟ କିଆରୀରେ ରୋପଣ କରନ୍ତୁ। ଲଙ୍କା ମରିଚ ତଳି ଘେରାରେ ଘେରାକଟା ରୋଗର ପ୍ରତିକାର ପାଇଁ ଅଧିକ ଜଳ ନିଷ୍କାସନ କରନ୍ତୁ ଓ କପର ଅକ୍ସିକ୍ଲୋରାଇଡ୍ 3 ଗ୍ରାମ 1 ଲିଟର ପାଣିରେ ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ। ଲଙ୍କା ଚାରାକୁ ରୋପଣ କରିବା ପୂର୍ବରୁ 5 ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଓ 10 ଗ୍ରାମ କାର୍ବେଣ୍ଡାଜିମ୍କୁ 10 ଲିଟର ପାଣିରେ ମିଶ୍ରିତ ଦ୍ରବଣରେ ଚାରାକୁ 5 ମିନିଟ୍ ପାଇଁ ବୁଡ଼ାଇ ବିଶୋଧନ କରନ୍ତୁ। ଶୁଖିଲା ପାଗ ଦେଖି ନାଲି କଖାରୁ ପୋକ ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ସାଇନା ଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିରେ ଫଳ ଧରିବା ଅବସ୍ଥାରେ କାଣ୍ଡ ଓ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ, ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଜୈବିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ବାସିଲୋସସ୍ ଥୁରେଞ୍ଜିସ୍ ଜୈବ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି ପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝୁଡ଼ଙ୍ଗ ଫଳ ଧରିବା ଅବସ୍ଥାରେ ଛୁଇଁବିନ୍ଧା ପୋକର ଦମନ ପାଇଁ ଏମାମେକ୍ଟିନ୍ ବେଞ୍ଜୋଏଟ୍ 80 ଗ୍ରାମ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଗେଣ୍ଡୁ ଓ ଗୋଲାପ ଗଛରେ ବର୍ଷା ଛାଡ଼ିଗଲା ପରେ ନାଲି ବୁଢ଼ିଆଣୀ ଅଷ୍ଟପଦୀର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ଗ୍ରାମ ସଲ୍ଫର ସେଚିତ ଗୁଣ୍ଡ କିମ୍ବା 2 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ଫେନୋପାଇରକ୍ସିମେଟ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। କ୍ରମାଗତ ବର୍ଷା ହେତୁ ପନିପରିବା ଫସଲରେ ଝାଉଁଳା ଓ ମୂଳପଚା ରୋଗର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯଦି ଏହି ରୋଗର ଲକ୍ଷଣ ଦେଖାଯାଏ ତେବେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ 8% ସହିତ ମାଙ୍କଜେବ 64% WP ମିଶାଇ ଗଛ ମୂଳ ଚାରିପାଖରେ ଡ୍ରେଚିଂ କରନ୍ତୁ ଏବଂ ଜମିରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା କରନ୍ତୁ। ବର୍ତ୍ତମାନ ଧାନରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ

ଆକାଶବାଣୀ କଟକ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:35, ସକାଳ 8:30 ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ।

ଦିନ ବାରଟାରେ ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀ କଳାକାର। ଅପରାହ୍ନ 5:30 ରେ NCRT ପ୍ରାୟୋଜିତ କାର୍ଯ୍ୟକ୍ରମ।

ସନ୍ଧ୍ୟା 6ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ଯୁବବାଣୀ ସନ୍ଧ୍ୟା 6:05, ସୂଚନା ସମ୍ବାଦ ସନ୍ଧ୍ୟା 6:30, ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ ପରିବେଷଣ କରିବେ ଶିଳ୍ପୀ ଲକ୍ଷ୍ମଣ ନାୟକ ଏବଂ ସାଥୀ କଳାକାର। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ ରାତି 7:30। ହିନ୍ଦୀ କଥାଚିତ୍ରର ଗୀତ ରାତି 8ଟାରେ। ରାତି 8:30 ପ୍ରକୃତି ଓ ପରିବେଶ ଗୀତ ଅତୀତ ରାତି 8:40। ଏକକ କଥାଯାତ୍ରା କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ନୂଆଦିଲ୍ଲୀର ଯଶଭୂମିଠାରେ ପଞ୍ଚମ ସେମିକନ୍ ଇଣ୍ଡିଆ 2026 ଉଦ୍ଘାଟନ କରିବେ। ଏଥିରେ 40ରୁ ଅଧିକ ରାଷ୍ଟ୍ରର 600ରୁ ଅଧିକ ପ୍ରତିନିଧି, 300 ଅନ୍ତର୍ଜାତୀୟ ସଂସ୍ଥା ଓ ପ୍ରତିଯୋଗୀ ଯୋଗଦେବେ। ସୂଚନା ଅନୁଯାୟୀ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ 2021 ମସିହା ଡିସେମ୍ବର ମାସରେ ହୋଇଥିଲା। ଏଥିପାଇଁ 76,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦେଶରେ 2,000 ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ଼ ମାଧ୍ୟମରେ କରାଯାଉଥିବା 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ମଧ୍ୟ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। UPI କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଅଧିକାର ଆଇନ 2016 ସମ୍ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGC ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ UGC ସଚିବ ଶ୍ୟାମା ରଥ ଦେଶର ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। ପ୍ରତ୍ୟେକ ପାଠ୍ୟକ୍ରମରେ ନାମଲେଖା ସମୟରେ ସଂରକ୍ଷଣ ନୀତି ପାଳନ ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତାଲିକା ଦାଖଲକୁ ବାଧ୍ୟତାମୂଳକ କରାଯାଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆସନ୍ତା 17ରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ନରସେବା ହିଁ ନାରାୟଣ ସେବା ପାଳନ କରାଯିବ। 25 ବର୍ଷର ସୁଶାସନକୁ ସ୍ମରଣୀୟ କରିବା ପାଇଁ ଏହି ଅଭିଯାନ ଲୋକଙ୍କ ସେବାରେ ସମର୍ପିତ ହେବ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ସହରର ସମସ୍ତ ୱାର୍ଡ ଓ ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯିବ। ପରେ ନୂଆଧାନରେ ପ୍ରସ୍ତୁତ ଖାଦ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ନୂଆ ଖାଇବାର ପରମ୍ପରା ରହିଛି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିବେ। ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2036 ସମୃଦ୍ଧ ଓଡ଼ିଶା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତଙ୍କୁ ନିଜର କର୍ତ୍ତବ୍ୟ ପାଳନ ନିମନ୍ତେ ଆହ୍ୱାନ ଦେଇଛନ୍ତି।
1: ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭ ଅବସରରେ ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛେ। ଏହି ସୁନ୍ଦର ପରମ୍ପରା ଆମର ପରିବାର, ସମାଜ ଆର୍ ଭାଇଚାରାର ବନ୍ଧନକେ ଆହୁରି ମଜବୁତ କରସି।

0: ଶରୀର ଶୀଘ୍ର ବାହାରକୁ ନିଷ୍କାସିତ କରିବାର ଚେଷ୍ଟା କରୁଥିବାରୁ ତା ସହିତ ଅଧିକ ଜଳୀୟ ଅଂଶ ବି ଛାଡ଼ିଥାଏ, ଫଳରେ ପତଳା ଝାଡ଼ା ହୋଇଥାଏ। ପେନସିଲ ପରି ମଳ ଯଦି ପତଳା ଆକାରରେ ହୋଇଥାଏ, ଏହା ପ୍ରାୟତଃ ଏକ ବିପଦ ସଂକେତ। ବୃହଦାନ୍ତ୍ର କିମ୍ବା ମଳାଶୟରେ କର୍କଟ ରୋଗ କିମ୍ବା ଏହାର ପୂର୍ବାଭାସ ଥିଲେ ମଳ ପେନସିଲ ପରି ହୋଇଥାଏ। ଅବଶ୍ୟ ପଲିପ ଥିଲେ କିମ୍ବା ଅନ୍ୟ କିଛି ଅର୍ବୁଦ ମଳର ଗତିରୋଧ କରୁଥିଲେ ଏପରି ହୋଇପାରେ। ତେବେ ନିଶ୍ଚିତ ଯେ ଯଦି ପେନସିଲ ପରି ପତଳା ମଳ ହେଉଥାଏ, ଏହା ଅତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଖୁବ୍ ଜରୁରୀ। ସ୍ୱାଭାବିକ ମଳର ରଙ୍ଗ ଅନେକ ପ୍ରକାରର ହୋଇପାରେ। ସାଧାରଣତଃ ଆମର ଖାଦ୍ୟ ପଦାର୍ଥ ଅନୁସାରେ ଏହାର ରଙ୍ଗ ପ୍ରଭାବିତ ହୋଇଥାଏ, କିନ୍ତୁ ମଳର ରଙ୍ଗ ଯଦି ଖୁବ୍ ଶ୍ୱେତା କିମ୍ବା ଧୂସର ଦିଶୁଥାଏ, ଏହା ନିଶ୍ଚିତ ଭାବେ ପାକ ପ୍ରଣାଳୀରେ କିଛି ଅସ୍ୱାଭାବିକତାର ସଂକେତ ଦେଇଥାଏ। ଯକୃତରୁ ନିଃସୃତ ପିତ୍ତ ଦ୍ୱାରା ତୈଳ ଜାତୀୟ ଖାଦ୍ୟର ଚୟାପଚୟନ ହୋଇଥାଏ। ଯକୃତ କିମ୍ବା ପିତ୍ତକୋଷରେ ରୋଗ ଥିଲେ ପିତ୍ତ ଖାଦ୍ୟରେ ମିଶିପାରେ ନାହିଁ, ତେଣୁ ଶ୍ୱେତା ଦିଶେ। ସେହିପରି ଅଗ୍ନାଶୟରେ ରୋଗ ଥିଲେ ମଳ ଧୂସର ଦିଶିପାରେ। ଏହା ଛଡ଼ା ମଳତ୍ୟାଗ ବେଳେ ମଳଦ୍ୱାରରେ କଷ୍ଟ ହେବା, ମଳରେ ଉଜ୍ଜଳ ରକ୍ତ ପଡ଼ିବା, ପୂଜ କିମ୍ବା ଲାଳ ପଡ଼ିବା ଆଦି ଅନେକ ରୋଗର ସୂଚନା ଦେଇଥାଏ। ମଳ ଯଦି କଳା ରଙ୍ଗ ହୁଏ କିମ୍ବା ଆଲକାତରା ପରି ଦେଖାଦିଏ, ତାହା ଅନ୍ତରରେ ରକ୍ତକ୍ଷରଣର ସୂଚନା ଦିଏ। ଏହିସବୁ ପରିସ୍ଥିତିରେ ଅବିଳମ୍ବେ ଚିକିତ୍ସକଙ୍କ ପରାମର୍ଶ କଲେ ବ୍ୟକ୍ତି ଅନେକ ମାରାତ୍ମକ ଅସୁସ୍ଥତାରୁ ମୁକ୍ତି ପାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଆମ ଶରୀରରେ ବର୍ଜ୍ୟବସ୍ତୁ ଦେଇ ସ୍ୱାସ୍ଥ୍ୟର ସୂଚନା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ନାରାୟଣ ରଥ, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ। 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ କୌଣସି ଶୁଳ୍କ ଲାଗୁ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ସରକାର। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ। ଏଥିରେ 40 ଅଧିକ ଦେଶର 600 ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ସହ 6 ଦେଶ ଏବଂ 12 ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ସ୍ଥାନିତ ହେବ। ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଏହି ସମାବେଶର ଆୟୋଜନ କରାଯାଇଛି। ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ଷଷ୍ଠ ରାମଜେଠାମାଲାନୀ ସ୍ମାରକୀ ବକ୍ତୃତାରେ ଅଭିଭାଷଣ ପ୍ରଦାନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି, ବିଚାରପତିଙ୍କ ବିରୋଧରେ ଅଭିଯୋଗର ସମାଧାନ ପାଇଁ ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟଗୁଡ଼ିକ ଦ୍ୱାରା ବିକଶିତ ମାର୍ଗ ଦୃଢ଼, ପ୍ରତିକ୍ରିୟାଶୀଳ ଏବଂ ସମୟୋଚିତ ବୋଲି ସେ ବର୍ଣ୍ଣନା କରିଛନ୍ତି। ସଂସ୍କାରକୁ ଏକ ଆଦର୍ଶ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହା ବ୍ୟତିରେକ ଚିରାଚରିତ ଢଙ୍ଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ନିଜ କାର୍ଯ୍ୟ ପାଇଁ ଗର୍ବ କରିପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନ୍ୟାୟପାଳିକା କାର୍ଯ୍ୟରେ ନିରପେକ୍ଷ, ସୂଚନା ଆଧାରିତ ଏବଂ ଗଠନମୂଳକ ସମାଲୋଚନା ଏକ ଦୃଢ଼ ସାମ୍ବିଧାନିକ ଗଣତନ୍ତ୍ରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିଥାଏ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ନ୍ୟାୟପାଳିକାର ସ୍ୱଚ୍ଛତା ଏହି ନୀତି ଉପରେ ଆଧାରିତ। ଆଲୋଚନାଠାରୁ ଉର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାରେ ଅଦାଲତ ସମର୍ଥ ହୋଇପାରିବ ନାହିଁ। ଏହା ବଦଳରେ ପ୍ରଶ୍ନ ପଚାରିବା ଏବଂ ଆବଶ୍ୟକସ୍ଥଳେ ସମାଲୋଚନା ପାଇଁ ଉନ୍ମୁକ୍ତ ରହିବାକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି। ମାମଲା ହାରିଥିବା ବ୍ୟକ୍ତି ନ୍ୟାୟ ପ୍ରକ୍ରିୟାକୁ ନିରପେକ୍ଷ ବୋଲି ବିଶ୍ୱାସ କଲେ ହିଁ ସାଧାରଣ କ୍ଷେତ୍ରରେ ବିଶ୍ୱାସ ଅଧିକ ସଶକ୍ତ ହୋଇଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତର ପୂର୍ବଭାଗ ନୀତି ଭିଜନ ମହାସାଗର ଓ ପ୍ରଶାନ୍ତ ଭାରତୀୟ ମହାସାଗରୀୟ ଅଞ୍ଚଳ ଦୃଷ୍ଟିକୋଣରେ ଭିଏତନାମ ଏକ ପ୍ରମୁଖ ଅଂଶୀଦାର। ନୂଆଦିଲ୍ଲୀରେ ଭାରତ ଭିଏତନାମ ମିଳିତ କମିଶନର 19ତମ ଅଧିବେଶନରେ ସହ ଅଧ୍ୟକ୍ଷତା କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ବାଣିଜ୍ୟ ଅର୍ଥନୈତିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସଶକ୍ତ କରିବା ଲକ୍ଷ୍ୟ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଛି। ଅଙ୍ଗୀକାରବଦ୍ଧତାର କାର୍ଯ୍ୟାନ୍ୱୟନ ସମୀକ୍ଷା ଏବଂ ସର୍ବୋଚ୍ଚ ସ୍ତରରେ ରଣନୈତିକ ଗତିଶୀଳତାକୁ ଲୋକକୈନ୍ଦ୍ରିକ ତଥା ଫଳାଫଳ ଆଧାରିତ କରିବା ପାଇଁ ଏହି ଅଧିବେଶନ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। 3 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ମିଳିତ କମିଶନ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହୋଇଛି। ବୈଠକ ଅବସରରେ ଭିଏତନାମ ବୈଦେଶିକ ମନ୍ତ୍ରୀ ଲେ ହୁଇ ଟ୍ରଙ୍କ ସହ ଡକ୍ଟର ଜୟଶଙ୍କର ବିଭିନ୍ନ ଦ୍ୱିପାକ୍ଷିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୈଷୟିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ବାଣିଜ୍ୟ, ନିବେଶ, ଯୋଗାଣ ଶୃଙ୍ଖଳରେ ବ୍ୟାପକତା, ଭାରତୀୟ ସାମୁଦ୍ରିକ କୃଷି ଉତ୍ପାଦ ଏବଂ ଔଷଧ ପାଇଁ ବଜାର ପ୍ରବେଶ, ଜଳପଥ ଓ ଆକାଶପଥ ଯୋଗାଯୋଗ, ପରମାଣୁ ଶକ୍ତି, ମହାକାଶ କ୍ଷେତ୍ରରେ ସୁଯୋଗ, ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର 55 ବର୍ଷ ପାଳନ ଅବସରରେ ଆସନ୍ତା ବର୍ଷକୁ ବନ୍ଧୁତ୍ୱ ବର୍ଷ ଭାବେ ପାଳନ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026 ଆଜିଠାରୁ ଆରମ୍ଭ ହେବ। ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମିଳିତ ଭାବେ ଉଦ୍ଘାଟନ କରିବେ। ପୁନଃ ସଂଯୋଜିତ ଅର୍ଥନୀତି, ଲୋକଙ୍କ ପାଇଁ ପରିବର୍ତ୍ତନ ଓ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଷୟିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ କରିବା ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। 2 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଏବଂ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟାବସାୟିକ ରୂପରେଖକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଏଥିରେ 125ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଫିନିସ୍ ଇନୋଭେସନ୍ ଫଣ୍ଡ ସିତ୍ରା ଏବଂ ଗୁଜରାଟ ସରକାରଙ୍କ ମିଳିତ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏବଂ ଫିନ୍ଲାଣ୍ଡ ପରିବେଶ ମନ୍ତ୍ରୀ ସାରି ମୁଲତାଲ୍ଲା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2000 ଟଙ୍କା ପର୍ଯ୍ୟନ୍ତ UPI କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। UPI କାରବାର ନେଇ ଶୁଳ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏହି ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇଛି। UPI ମାଧ୍ୟମରେ ଆର୍ଥିକ କାରବାର ପାଇଁ ଉପଭୋକ୍ତାଙ୍କଠାରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଗତ ମାସରେ ସରକାର ଘୋଷଣା କରିଥିଲେ। ତେବେ ଭବିଷ୍ୟତରେ ବାଣିଜ୍ୟିକ ରିହାତି ହାର ପ୍ରଦାନ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଚିହ୍ନଟ କାରବାର ପର୍ଯ୍ୟନ୍ତ ଏହି ଶୁଳ୍କ ସୀମିତ ରହିବ ବୋଲି ସରକାର କହିଥିଲେ। ବ୍ୟକ୍ତିଗତ ସ୍ତରରେ UPI କାରବାର ନିଃଶୁଳ୍କ ରହିବ ଏବଂ ବ୍ୟାବସାୟିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବାଣିଜ୍ୟିକ ରିହାତି ହାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଜାତୀୟ ରାଜପଥ ପ୍ରାଧିକରଣ NHAI କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ କାର୍ଯ୍ୟକ୍ଷମ ଥିବା 1033 ହେଲ୍ପଲାଇନ୍ ନମ୍ବରର ବ୍ୟବହାରକୁ ଅଧିକ ବିକଶିତ କରିଛି। ନାଗରିକଙ୍କୁ ତ୍ୱରିତ ତଥା ଗୁଣବତ୍ତା ସମ୍ପନ୍ନ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ହେଲ୍ପଲାଇନ୍ ମାଧ୍ୟମରେ ଏଣିକି ଫୋନ୍ କରୁଥିବା ବ୍ୟକ୍ତିବିଶେଷଙ୍କର ସଠିକ୍ ସ୍ଥାନ, ବ୍ୟବହାର କରୁଥିବା ଭାଷାକୁ ଆଧାର କରି ଉପଯୁକ୍ତ ସମୟରେ ତ୍ୱରିତ ସେବା ଯୋଗାଇ ଦିଆଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ମାନବ ଦ୍ୱାରା ପରିଚାଳିତ ଏହି ଜରୁରୀକାଳୀନ ସେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ

ପଦକ୍ଷେପ। ଚବିଶ ଘଣ୍ଟିଆ 1033 ହେଲ୍ପଲାଇନ୍ ନମ୍ବର 2018 ମସିହାରୁ ପ୍ରଚଳନ କରାଯାଇଛି। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 7 wicketରେ ଆଫଗାନିସ୍ତାନକୁ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଇଟାଲୀର ପୋରପର୍ଟାଠାରେ ଆଇଏସ୍ଏସ୍ଏଫ୍ ଜୁନିୟର ବିଶ୍ୱକପ୍ ସଟ୍ଗନ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 20 ଭାରତୀୟ ଦଳ ଅଂଶଗ୍ରହଣ କରୁଛନ୍ତି। ମିଳିତ ଟ୍ରାପ୍ ଇଭେଣ୍ଟ ସହିତ ପୁରୁଷ ଏବଂ ମହିଳା ଟ୍ରାପ୍ ଓ ସ୍କିଟ୍ ବର୍ଗରେ ଭାରତୀୟ ଖେଳାଳି ପ୍ରତିଦ୍ୱନ୍ଦ୍ୱିତା କରିବେ। 30 ସଂଘର ମୋଟ 218 ଜଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। କାଇରୋଠାରେ ଗତ ଏପ୍ରିଲ ମାସରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ବନ୍ଧୁକ ଚାଳକ 5 ସ୍ୱର୍ଣ୍ଣ ପଦକ ସହ 16 ପଦକ ଜିତିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ 2026 ପଞ୍ଚମ ସଂସ୍କରଣକୁ ଆସନ୍ତା ଗୁରୁବାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନ୍ୟାୟପାଳିକାରେ ନିରନ୍ତର ସଂସ୍କାର ଏବଂ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ଉପରେ ପ୍ରଧାନ ବିଚାରପତିଙ୍କ ଗୁରୁତ୍ୱ ପ୍ରଦାନ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ। UPI ମାଧ୍ୟମରେ 2000 ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ଉପରେ କୌଣସି ଶୁଳ୍କ ଲାଗୁ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କଲେ ସରକାର। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ। ଉପସ୍ଥାପନରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳିଆ ଆଖଡ଼ା।

0: ᱥᱤᱵᱚᱯᱨᱚᱥᱟᱫ ᱦᱮᱢᱵᱨᱚᱢ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱭᱟ
1: ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
2: ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ନିବେଦିତା ଦେବୀଦତ୍ତ ମହାନ୍ତିଙ୍କ ରଚନା।

ଶିଳ୍ପୀ ନିବେଦିତାଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ଦେବୀଦତ୍ତ ମହାନ୍ତିଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ହଁ ଶ୍ରୋତା ବନ୍ଧୁ, ହସତାର ମତିଝରା ଲାଗେ ମୋତେ ନିଆରା, ସେଇ ହସ ହବ ମୋର ଜିଇଁବାର ସାହାରା। ଗୋଲାପି ଉଠେ ଦିଏ ସେ ଯେବେ ଗୋଲାପ ପରି ହସେ, ଟୋକା ତ ଟୋକା ତା ହସ ଦେଖି ବୁଢ଼ା ବି ଯିବେ ଫସେ।

ହସ ତୁମ କରିଛି ପାଗଳ ତୁମକୁ ଦେଖିବା ପାଇଁ, ମୋ ମନ ଭିତରେ ଜାଗାଟିଏ ଅଛି ତୁମକୁ ରଖିବା ପାଇଁ। ହସ ତୁମ ମଧୁଛରା ମୋହ ମୋ ଫୁଲର ପସରା, ମୋ ମନର ମଧୁମକ୍ଷୀ ଚୁମି ଚୁମି ଯାଏ, ଲାଗେ ଭାରି ନିଆରା ନିଆରା।

0: പ്രായോജിത കാര്യക്രമം എന്റർപ്രൈസ് ഇൻക്യുബേഷൻ.
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି. ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ. ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ.
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ.
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ. ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ.
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ. ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ.
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ. ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ. ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ.
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ସବୁ କଥା ଓଠ କହି ତ ପାରେ ନା, କିଛି ରହିଯାଏ ବାକି, ମନ ତଳ ସେହି ଗୋପନ କଥାକୁ କହିଦିଏ ଦୁଇ ଆଖି, ମିଛେଇ ପ୍ରେମିକା କୁହା କଥାକୁ ଓଠ ତଳେ ଦିଏ ଚାପେ, ତଥାପି ମୋ ଆଖି ପଢ଼ିନିଏ ସବୁ ଆଖିରେ ମିଶାଇ ଆଖି।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456

0: 718 কিংবা 1912 রে যোগাযোগ কর।
1: ହଁ ଶ୍ରୋତା ବନ୍ଧୁ, ଜୀବନ ରାସ୍ତାରେ କେତେବେଳେ ଗୋଲାପ ତ କେତେବେଳେ କଣ୍ଟା, ଏ ଜୀବନ ପାଲଟି ଯାଏ କେବେ କେବେ ମହୁମୁହାଣ ତ କେବେ କେବେ ଲହୁଲୁହାଣ, ତଥାପି ଚିଁଚି ଆଉ ହସୁଛି, ଆଖିର ଲୁହକୁ ଅଠାରେ ଚାପି ମୁଁ ବଞ୍ଚିବା ଶିଖିଛି।

0: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
0: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ହୋ ଏତେ ସୁବିଧା?
0: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
0: ଚାଲ।

ତୁମ ପାଦ ତଳେ ବିଛାଇ ଦେବି ମୋ ହୃଦୟ, ତୁମ ପାଇଁ ସମର୍ପି ଦେବି ମୋ ସମସ୍ତ ସମୟ। ମହମହ ବାସ୍ନାରେ ମହକୁଥିବା ତୁମ ସପନ ସବୁକୁ ସାଇତି ଦେବି ମୋ ହୃଦୟ କଠରୀରେ, ପେନ୍ଥି ପେନ୍ଥି ଫୁଲ ସଜେଇ ଦେବି ତୁମ ମନ ଅଗଣରେ। ତଥାପି ତୁମ ହସ କାନ୍ଦ ଅଭିମାନ ରାଗ ରୁଷା ବିଚ୍ଛେଦ ମିଳନ ସବୁ ଚାହେଁ ଜୀବନ, ବଞ୍ଚିବାକୁ ପ୍ରତିଟି କ୍ଷଣରେ ନୀତିନୀତି କରେ ସମ୍ମୋହନ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz। ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀ କଳାକାର।

ଶିଳ୍ପୀ ଅରୂପ କୁମାର ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: କିନ୍ତୁ ଭୂମିକମ୍ପ ଏଭଳି ଏକ ବିପର୍ଯ୍ୟୟ ଯାହାକୁ କି ପୂର୍ବାନୁମାନ କରିବା ଆଜି ମଧ୍ୟ ସହଜ ନୁହେଁ। ଏମିତି ପ୍ରସଙ୍ଗକୁ ନେଇ ଆଜି ରହିଛି ଆଲୋଚନା, ଭୂମିକମ୍ପର କାରଣ ଓ ସତର୍କତା। ଆଲୋଚନା କରିଛନ୍ତି ଅବସରପ୍ରାପ୍ତ ପ୍ରଫେସର ଶିବେନ ମିତ୍ର। ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ଭୂମିକମ୍ପ ମଧ୍ୟ ଗୋଟିଏ ଏଭଳି ବିପର୍ଯ୍ୟୟ ଯାହା ଦ୍ୱାରା ବହୁତ କ୍ଷୟକ୍ଷତି ହୋଇଥାଏ। ତେବେ ଏହି ଭୂମିକମ୍ପ କାହିଁକି ହୋଇଥାଏ, ଏହାର କଣ କାରଣ ରହିଛି, ସେ ବିଷୟରେ ଟିକେ ପ୍ରଥମେ ଜାଣିବା।
1: ଭୂତକର କମ୍ପନକୁ ଆମେ ଭୂମିକମ୍ପ ବୋଲି କହୁ। ଭୂତକ ମାନେ ଲିଥୋସ୍ଫିୟର। ଲିଥୋସ୍ଫିୟରରେ ଆମର ଯଦି ଦେଖୁ ଯେ କିଛି କମ୍ପନ ହେଲା, ତାହେଲେ ତାକୁ ଆମେ କହିବା ଭୂମିକମ୍ପ ହେଲା ବୋଲି। ଲିଥୋସ୍ଫିୟରଟା ଆସ୍ଥନୋସ୍ଫିୟର ଉପରେ ଭାସୁଥାଏ। ଲିଥୋସ୍ଫିୟରଟା ହେଉଛି କେତେଗୁଡ଼ିଏ ପ୍ଲେଟ୍ ଥାଏ, ସାତଟା ମେଜର ପ୍ଲେଟ୍ ଥାଏ ଏବଂ ଗୁଡ଼ାଏ ମାଇନର ପ୍ଲେଟ୍ ଥାଏ। ଏବଂ ସାତଟା ମେଜର ପ୍ଲେଟ୍, ସେଇ ଯେଉଁ ପ୍ଲେଟ୍ ଗୁଡ଼ାକ ଗତିଶୀଳ, ନିଜ ନିଜ ଆଡ଼କୁ ଗତି କରନ୍ତି, ନିଜ ଆଡ଼କୁ ଆସନ୍ତି, ବେଳେବେଳେ ନିଜଠାରୁ ଦୂରେଇ ଯାଆନ୍ତି, ଆଉ ବେଳେବେଳେ ଘସି ହେଇକିନା ବି ଯାଆନ୍ତି। କନଭର୍ଜେଣ୍ଟ ପ୍ଲେଟ୍, ଡାଇଭର୍ଜେଣ୍ଟ ପ୍ଲେଟ୍ ଏବଂ କନଜର୍ଭେଟିଭ ପ୍ଲେଟ୍। ଏଇ ପ୍ରସେସ ଦ୍ୱାରା ଯେଉଁ ଶକ୍ତି ନିର୍ଗତ ହୁଏ ଆମେ ଭୂମିକମ୍ପ ହେଲା ବୋଲି କହୁ।
0: ଆଜ୍ଞା, ତେବେ ଭୂମିକମ୍ପର କଣ ପ୍ରକାରଭେଦ ରହିଛି?
1: ଭୂମିକମ୍ପର ପ୍ରକାରଭେଦ ରହିଛି, ଯୋଉଠି ଆର୍ଥକ୍ୱେକ୍ଟା ଆରମ୍ଭ ହୁଏ ତାକୁ ଆମେ ଫୋକସ୍ ବୋଲି କହୁ ପୃଥିବୀ ଭିତରେ, ଏବଂ ପୃଥିବୀ ପୃଷ୍ଠରେ ଠିକ ତା ଉପରେ ଯୋଉ ଜାଗାଟା ଏପିସେଣ୍ଟର ବୋଲି କହୁ।
0: ଆଜ୍ଞା।
1: ଏବଂ ଫୋକସ୍କୁ ନେଇ ଆମେ ତିନି ପ୍ରକାର ଆର୍ଥକ୍ୱେକ୍ ଦେଖୁ। ଗୋଟେ ସାଲୋ ଫୋକସ୍ ଆର୍ଥକ୍ୱେକ୍, ଇଣ୍ଟରମିଡିଏଟ୍ ଫୋକସ୍ ଆର୍ଥକ୍ୱେକ୍, ଡିପ୍ ଫୋକସ୍ ଆର୍ଥକ୍ୱେକ୍। ସାଲୋ ଫୋକସ୍ ଆର୍ଥକ୍ୱେକ୍ଟା ଯୋଉଟା ଭୂମିକମ୍ପ ହୁଏ ତାକୁ 70 କିଲୋମିଟର ଭିତରେ ହୁଏ,
0: ଭୂପୃଷ୍ଠରୁ
1: 70 କିଲୋମିଟର ଭିତରେ। ତାପରେ 70ରୁ ଯୋଉ 300 କିଲୋମିଟର ଭିତରେ ତାକୁ ଆମେ କହୁ ଇଣ୍ଟରମିଡିଏଟ୍ ଫୋକସ୍ ଆର୍ଥକ୍ୱେକ୍, ଅଗଭୀର ଯୋଉଟା। ଏବଂ ଗଭୀର ଆର୍ଥକ୍ୱେକ୍ଟାକୁ ଆମେ କହୁ 300ରୁ 700 କିଲୋମିଟର ଭିତରେ। ଆଉ ଗୋଟେ ପ୍ରକାର ବି ଆର୍ଥକ୍ୱେକ୍ ଥାଏ ଯୋଉଟା କାରଣ ନେଇକି ହେଇଥାଏ, ଟେକ୍ଟୋନିକ୍ କଜ୍ ଆଉ ଗୋଟେ ନନ୍ ଟେକ୍ଟୋନିକ୍ କଜ୍। ମନେକର ଭୋଲକାନିକ୍ ଇରପ୍ସନ୍ ହେଲା, ମାନେ ଅଗ୍ନିଗିରି ଉଦ୍ଗୀରଣ ହେଲା, ତା ଦ୍ୱାରା ଭୂମିକମ୍ପ ବି। ଆଉ ଗୋଟେ ମ୍ୟାନ୍ ମେଡ୍ ଆର୍ଥକ୍ୱେକ୍, ଆଟମିକ୍ ଏକ୍ସପ୍ଲୋଜନ୍ସ ଯୋଉ ଆମେ କରୁଛୁ, କିମ୍ବା ଗୋଟେ ବନ୍ଧଟା ଭାଙ୍ଗିଗଲା ପୁରା ନଷ୍ଟ ହେଇଗଲା, ଡ୍ୟାମ୍ଟା ନଷ୍ଟ ହେଇଗଲା ପୁରା ଏକଦମ, ତା ଦ୍ୱାରା ଯୋଉ ସାଧାରଣତଃ ଆର୍ଥକ୍ୱେକ୍ ହୁଏ ତାକୁ ଆମେ କହୁ ନନ୍ ଟେକ୍ଟୋନିକ୍ କଜ୍।
0: ଆଜ୍ଞା।
1: ପୃଥିବୀ ପୃଷ୍ଠରେ ସାଧାରଣତଃ ଟେକ୍ଟୋନିକ୍ କାରଣ ଯୋଗୁଁ ଆର୍ଥକ୍ୱେକ୍ ହୁଏ।
0: ଆଜ୍ଞା।
1: ଟେକ୍ଟୋନିକ୍ କାରଣ ହେଉଛି, ମୁଁ ଆପଣ ଯଦି କହିଲି ଦୁଇଟା ପ୍ଲେଟ୍ର ଧକ୍କା ହେଇଗଲେ, କନଭର୍ଜେଣ୍ଟ ହେଲା, ତାହେଲେ ସେଇ ଯୋଉ ଏନର୍ଜିଟା ବାହାରିଯିବ, ଶକ୍ତିଟା ନିର୍ଗତ ହେଇଯିବ, ତାହେଲେ ଯାଇକି ସେଟା ଆର୍ଥକ୍ୱେକ୍ ହବ।
0: ଆଜ୍ଞା। ଯୋଉ ଏଇ ତିନି ପ୍ରକାରର ଭୂମିକମ୍ପ ହେଇଥାଏ, ଯେ ଗଭୀର, ଅଗଭୀର ଏବଂ ଭୂପୃଷ୍ଠରେ, ସେଇ ତିନୋଟି ଭିତରୁ ବେଶୀ କ୍ଷତି ସାଧନ କୋଉଟି କରିଥାଏ?
1: ବେଶୀ କ୍ଷତି ସାଧନ କରେ ସାଧାରଣତଃ ସର୍ଫେସ୍ ଆର୍ଥକ୍ୱେକ୍। 0-70 କିଲୋମିଟର ଭିତରେ ଯୋଉ ଭୂମିକମ୍ପ ହୁଏ ସେଇଟା ବାହାରକୁ ଚାଲି ଆସିଲେ, ସେଟା ଯେତେବେଳେ ଖୁବ୍ କମ୍ ସମୟରେ ଚାଲି ଆସେ ପୃଥିବୀ ପୃଷ୍ଠକୁ, ଏବଂ ସେଇଟା ହିଁ ସାଧାରଣତଃ ବେଶୀ କ୍ଷୟକ୍ଷତି କରେ। ତାପରେ 70ରୁ 300 କିଲୋମିଟର ଭିତରେ ସିଏ ବି କିଛିଟା କରେ, କିନ୍ତୁ ତାପରେ ଯୋଉଟା ଗଭୀରରେ ଯୋଉଟା ଆସେ ତାର ପ୍ରଭାବ ଏତେ ଜଣାଯାଇନି, କାହିଁକିନା ବାଟରେ ଆସିଲା ବେଳକୁ ସେଇ ଯୋଉ ୱେଭ୍ସ ଗୁଡ଼ାକ ଆସେ, ତିନି ପ୍ରକାର ସାଧାରଣତଃ ତରଙ୍ଗ ସୃଷ୍ଟି ହୁଏ, ଗୋଟେ ହେଲା ପ୍ରାଇମେରୀ, ଆଉ ଗୋଟେ ହେଲା ସେକେଣ୍ଡେରୀ, ଆଉ ଗୋଟେ ଲ ୱେଭ୍ସ, ରାଲି ୱେଭ୍ସ। ଆମର ସାଧାରଣତଃ ପି ୱେଭ୍, ଏସ୍ ୱେଭ୍ କ'ଣ ସିଧା ବାଟ ଦେଇଯାଏ, ଏଲ୍ ୱେଭ୍ସରେ ଯାଏ ସର୍କମ୍ଫରେନ୍ସିଆଲ ପାଥ୍, ମାନେ ପରିଧି ଦେଇକି ଗତି କରେ,
0: ତେଣୁ
1: ତାହା ହିଁ
0: ବହୁତ କ୍ଷତି,
1: ବହୁତ କ୍ଷତ କରେ।
0: ଆପଣ ଯେମିତି କହିଲେ ସବୁ ଲହଡ଼ି ରହିଛି ବା ୱେଭ୍ ରହିଛି, ତାର ଗତି ଅନୁସାରେ କ୍ଷୟକ୍ଷତି ହେଇଥାଏ, ତେବେ ଭୂମିକମ୍ପ ହବା ପୂର୍ବରୁ କୋଉ ପ୍ରକାର ଭାବରେ ସେ ଗତି କରିବ ତାହା କେବେ ପୂର୍ବାନୁମାନ କରିବା ସମ୍ଭବ କି?
1: ତାହା କରିବା ସମ୍ଭବ ନୁହେଁ, ଯେକୌଣସି ଉପାୟରେ ସେ ଯାଇପାରେ। ଏବଂ ସବୁବେଳେ ଯେ ଫୋକସ୍

0: ଉପରକୁ ଯୋଉଠି ଜାଗାରେ ସୃଷ୍ଟି ହୁଏ ତାକୁ ଫୋକସ୍ ବୋଲି କହୁ, ପୃଥିବୀ ପୃଷ୍ଠରେ ଯାହା ଅଛି ତାକୁ ଏପିସେଣ୍ଟର ବୋଲି କହୁ, ସବୁଠୁ ବେଶୀ କ୍ଷତି ସାଧନ କରେ ଏପିସେଣ୍ଟ୍ରାଲ ଏରିଆରେ। କିନ୍ତୁ ବେଳେବେଳେ ଦେଖାଯାଏ ଏପିସେଣ୍ଟ୍ରାଲ ନ ହେଇକିନା ବି ଆଉ ଦୂରକୁ ଦୂରକୁ ଯାଏ, କାହିଁକି ଏପିସେଣ୍ଟର ଗୋଟେ ବିନ୍ଦୁ ନୁହଁ, ଏରିଆ ଗୋଟେ ବିରାଟ ଜାଗାଟାଏ,
1: ତାର ଆଖପାଖ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହେଇଥାଏ,
0: କ୍ଷତି ହେଇଥାଏ।
1: ଯେମିତି ଆମେ ଅଲଗା ପ୍ରକାର ପ୍ରାକୃତିକ ଦୁର୍ବିପାକ ବନ୍ୟା ହଉ ବା ବାତ୍ୟା ହଉ ତାକୁ ଆମେ ପୂର୍ବାନୁମାନ କରିପାରୁଛୁ, ସେମିତି ଭୂମିକମ୍ପର ପୂର୍ବାନୁମାନ କରିବା ସମ୍ଭବ କି?
0: କେବଳ ଏଇ ଗୋଟିଏ ପ୍ରାକୃତିକ ଦୁର୍ବିପାକ ଯାହାର ପୂର୍ବାନୁମାନ ଅସମ୍ଭବ ପ୍ରାୟ ଅସମ୍ଭବ ପ୍ରାୟ ଏ ପର୍ଯ୍ୟନ୍ତ, ତା ଭିତରେ ବହୁତ ବୈଜ୍ଞାନିକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି
1: ଆଜ୍ଞା,
0: କିନ୍ତୁ ଏ ପର୍ଯ୍ୟନ୍ତ ଆମେ ପୁରାପୁରି ଭାବେ ଜାଣିପାରୁନୁ ଯେ ଅମୁକ ତାରିଖରେ ଯାଇକି ଭୂମିକମ୍ପ ହବ, ଅମୁକ ତାରିଖ ଏତିକି ବେଳେ ତାରିଖ ହବ, ସେଟା ଆମେ କେହି ବି କହିପାରି ନାହାନ୍ତି ଏପର୍ଯ୍ୟନ୍ତ। ଜାପାନ ଭଳିଆ ଗୋଟେ ବଡ ସମୃଦ୍ଧଶାଳୀ ଦେଶ, ସେଠି ବି ସାଧାରଣତଃ ଭୂମିକମ୍ପ ହୁଏ, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଜାଣିପାରୁନାହାନ୍ତି କେବେ ହବ ଆର୍ଥକୁ କିମ୍ବା ସୁନାମି କାଲି ଆସିବ।
1: ଏଇ ଯୋଉ ଭୂମିକମ୍ପକୁ ନେଇକି ଏ ସମ୍ପର୍କରେ ଜାଣିବା ପାଇଁ କି କଣ ସବୁ ଗବେଷଣା କରାଯାଉଛି?
0: ବହୁତ କିଛି ଗବେଷଣା କରାଯାଉଛି। ଆମେ ଭୂମିକମ୍ପରେ ଏପିସେଣ୍ଟ୍ରାଲ ଏଇ ଯୋଉ ଆମେ ତାକୁ ଗ୍ରାଫରେ ତିଆରି କରି ଆଣୁ, ସେଟା ଆଣିଲା ପରେ ଆମେ ଦେଖୁଛେ ଏଇ ଜାଗାଟାରେ ଏତିକି ହେଇଛି, ଆଉ ଟିକେ ଉପରକୁ ଯାଇଛି ନା ଆଉ ତଳକୁ ଆସିଛି, ତାପରେ ନେଇକିନା ବୈଜ୍ଞାନିକ ବିଶ୍ଳେଷଣ ବି କରାହେଇଛି ଏବଂ ଦେଖାଯାଇଛି ଯେ ଲିକ୍ୱିଫାକ୍ସନ ହଉଛି, ମନେ କର ମାଟି ଅଞ୍ଚଳ ଅଛି ଓଦା ମାଟି, ଆହୁରି ଓଦା ହେଇଯାଉଛି ଆଉ ତଳକୁ ଦବି ଯାଉଛି, ଏବଂ ବେଳେବେଳେ ଦେଖୁ ଯେ ନଦୀଟା ଗତିପଥ ବଦଳି ଦେଲା। ଆମେ ଆର୍ଥକ୍ୱେକ୍ ପ୍ରନ୍ ଏରିଆଟାକୁ ଡିଭାଇସନ୍ କରିଛୁ, ଯୋଉ ଜାଗାଟାରେ ଫଲ୍ଟ ଅଛି, ଯୋଉ ଜାଗାରେ ଚ୍ୟୁତି ଅଛି, ଯୋଉ ଜାଗାରେ ଅନଷ୍ଟେବଲ୍ ଜୋନ୍, ସେ ଜାଗାରେ ଆର୍ଥକ୍ୱେକ୍ ହବ, ଏଇଟା ଆମେ ସମସ୍ତେ ଜାଣୁ। କିନ୍ତୁ ସେଇ ଯୋଉ କେମିତି ଆଉ କେବେ ଆସିବ
1: ତା ଏପର୍ଯ୍ୟନ୍ତ କିଛି କରାଯାଇ ନାହିଁ। ତେବେ ଯେମିତି ଆପଣ କହିଲେ ଯେ ଗୋଟିଏ ଫଲ୍ଟ ଜୋନ୍ ବୋଲି ବା ଭୂମିକମ୍ପ କୋଉ ଅଞ୍ଚଳରେ ହେଇପାରିବ ବା କୋଉ ଅଞ୍ଚଳଟି ଭୂମିକମ୍ପ ସମ୍ବେଦନଶୀଳ ଅଞ୍ଚଳ ତାକୁ ଆମେ ଜାଣିପାରୁଛୁ, ସେଇଠି କେମିତି ଜଣାପଡ଼ିଛି?
0: ଯେମିତି ଆମେ ଦେଖୁଛୁ ଦିଟା ପ୍ଲେଟ ଧକ୍କା ହେଲା, ଯୋଉ ପ୍ଲେଟଟା ଭାରି ପ୍ଲେଟ ସେଟା ତଳକୁ ଯିବ, ଯୋଉଟା ହାଲୁକା ପ୍ଲେଟ ସେଟା ଉପରେ ରହିବ। ଇଣ୍ଡିଆନ୍ ପ୍ଲେଟ ଆଉ ୟୁରେସିଆନ୍ ପ୍ଲେଟ ଧକ୍କା ହେଲା, ହିମାଳୟ ପର୍ବତ ହେଲା, ଇଣ୍ଡିଆନ୍ ପ୍ଲେଟଟା ଆହୁରି ତଳକୁ ତଳକୁ ତଳକୁ ଯାଉଛି, ଏବଂ ଯେତିକି ବେଶୀ ଇନକ୍ଲିନେସନଟା ଯାହାର କୋଣ ବଦଳି ଯିବ ଆହୁରି ତଳକୁ ତଳକୁ ଯିବ, ସେତେବେଳେ ଆର୍ଥକ୍ୱେକ୍ ଚାନ୍ସ ବହୁତ ବେଶୀ ବଢିବ। ଆଉ ଥରେ ଯେ ଆମେ ହିମାଳୟ ଏରିଆଟାରେ ସେଇ ଏରିଆଟାରେ ଆର୍ଥକ୍ୱେକ୍ ଡିଭାଷ୍ଟିଂ ଆର୍ଥକ୍ୱେକ୍ ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ, କିନ୍ତୁ କେବେ ହବ ତା ଆମେ କହିପାରିବାନି।
1: ତେବେ ଆମ ଭାରତରେ କୋଉ କୋଉ ଅଞ୍ଚଳ ଗୁଡିକ ଭୂମିକମ୍ପ ଅଞ୍ଚଳ ଭାବରେ ସମ୍ବେଦନଶୀଳ?
0: ପୃଥିବୀରେ ଆମେ ତିନି ପ୍ରକାର ଜୋନ୍ଟାକୁ ଡିମାର୍କେଟ କରାହେଇଛି ଯୋଉଠିକି ଆର୍ଥକ୍ୱେକ୍ ବେଶୀ ହବ। ଗୋଟେ ହେଲା ସର୍କମ୍ ପାସିଫିକ ବେଲ୍ଟ, ମାନେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସାଧାରଣତଃ ସବୁଠୁ ଶତକଡ଼ା 68 ଭାଗ ଆର୍ଥକ୍ୱେକ୍ ସେଇ ଜାଗାରେ ହୁଏ, ଜାପାନ ଇଣ୍ଡୋନେସିଆ, ସୁନାମି ହୁଏ, ଭୂମିକମ୍ପ ହୁଏ। ତାପରେ ମେଡିଟେରିଆନ୍ ସେସ୍ମିକ ବେଲ୍ଟ, ହିମାଳୟନ୍ ଫୁଟିଲ ରିଜନ୍ସ, ସେଇଭଳି 21% ସାଧାରଣତଃ ହୁଏ। ଭାରତ ବର୍ଷ ଦେଖୁ ହିମାଳୟନ୍ ଫୁଟିଲ ରିଜନ୍ସ ଯୋଉ ଆସାମ ଅଛି,
1: ଉତ୍ତର ପୂର୍ବ
0: ଅଞ୍ଚଳ ରାଜ୍ୟ ଗୁଡାକରେ ଭୂମିକମ୍ପ ହେବାର ବହୁତ ଚାନ୍ସ ଅଛି। ତା ଛଡ଼ା ପଶ୍ଚିମାଞ୍ଚଳରେ ଗୁଜରାଟ ଅଛି, ସେ ଏରିଆଟାରେ ବି ଆମର ବହୁତ ଚାନ୍ସ ଅଛି। ୱେଷ୍ଟର୍ଣ୍ଣ ଇଣ୍ଡିଆରେ ଦେଖୁ ସେଥିରେ ବି ପସିବିଲିଟି ଅଛି, କିନ୍ତୁ ଦାକ୍ଷିଣାତ୍ୟରେ ଆମର ଏପର୍ଯ୍ୟନ୍ତ ଆର୍ଥକ୍ୱେକ୍ ବହୁତ କମ୍ ହେଇଛି। କାହିଁକିନା ଦାକ୍ଷିଣାତ୍ୟ ଅଞ୍ଚଳକୁ ଆମେ କହୁ ପେନିନସୁଲା, ମାନେ ଯୋଉ ସ୍ଥଳଭାଗ ତିନି ଭାଗରେ ପାଣି ଆବଦ୍ଧ ହେଇଥାଏ, ପେନିନସୁଲା ସିଲ୍ଡ ବୋଲି କହୁ, ସେଟା ହଉଛି ସାଧାରଣତଃ ଷ୍ଟେବଲ୍ ଏରିଆ। କିନ୍ତୁ ଆମକୁ ମନେ ରଖିବାକୁ ପଡିବ ପୃଥିବୀର କୌଣସି ବି ଜାଗା ନାହିଁ ଯୋଉଠି ଭୂମିକମ୍ପ ନ ହେଇପାରିବ।
1: ତେବେ ଆମ ରାଜ୍ୟରେ କୋଉ କୋଉ ଅଞ୍ଚଳ ଗୁଡିକ ଭୂମିକମ୍ପ ପାଇଁ ସମ୍ବେଦନଶୀଳ ଅଞ୍ଚଳ?
0: ଓଡ଼ିଶାରେ ଆମର ଜୋନ୍ 5 ର ଅଞ୍ଚଳ କିଛି ନାହିଁ, ଆମେ ତାକୁ 1, 2, 3, 4, 5 ଜୋନ୍ କରିଛୁ।
1: ଭୂମିକମ୍ପକୁ ତାର
0: କ୍ଷୟକ୍ଷତି ପରିମାଣ ଅନୁସାରେ ତାକୁ 5 ଭାଗ କରାଇଛୁ। ନମ୍ବର 5, ନମ୍ବର 4 ଜୋନ୍ ଓଡ଼ିଶାରେ ନାହିଁ, ନମ୍ବର 3, ନମ୍ବର 2 ଅଛି। ଯୋଉ ଜାଗାଟାରେ ଆମେ ଦେଖୁଛୁ ଫଲ୍ଟେଡ୍ ଜୋନ୍ସ ଅଛି, ଲିନିଏସନ୍ ଅଛି, କିମ୍ବା ଏଇ ଯୋଉ ଚ୍ୟୁତି ଯାକ କହୁ ସେଗୁଡ଼ା ଅଛି, ସେଇ ଜାଗାଟାରେ ଆମେ ସାଧାରଣତଃ ଭୂମିକମ୍ପ ଆଶା କରିବା। ଏବଂ ଆଉ ଗୋଟେ କଥା ହେଲା ଯୋଉଠି ମାନଙ୍କ ଆଲୁଭିଆଲ୍ ସଏଲ୍ ଅଛି, ମୁଁ କହିଥିଲି ଓଦା ମାଟି ଥିଲେ ହେବ, ଲୁଜ୍ ମାଟିରେ ସାଧାରଣତଃ ଭୂମିକମ୍ପର ଚାନ୍ସ ବହୁତ ବେଶୀ ଆସିବ। ମହାନଦୀ ଏରିଆ, ବ୍ରାହ୍ମଣୀ ଡେଲ୍ଟା ଅବବାହିକାରେ ଭୂମିକମ୍ପର ଚାନ୍ସ ବହୁତ ବେଶୀ, ଭୁବନେଶ୍ୱରରେ, କଟକରେ, ପୁରୀ, ବାଲେଶ୍ୱର ଏବଂ ଯୋଉ ନର୍ଥ ଓଡ଼ିଶା ବାଉଣ୍ଡ୍ରି ଫଲ୍ଟ ଯୋଉଟା ଯାଇଛି ଓଡ଼ିଶାକୁ ଦିବାହ କରିଛି, ସେଟା ତା ସାଇଡ୍ରେ ଆର୍ଥକ୍ୱେକ୍ ହେବାର ଚାନ୍ସ, ଝାରସୁଗୁଡ଼ା, ସମ୍ବଲପୁର, ସେ ଏରିଆଟେ ବି ଆର୍ଥକ୍ୱେକ୍ ଏରିଆ।
1: ସାଧାରଣ ଭାବରେ ତ ଆପଣ କହୁଛନ୍ତି ଯେ ଭୂମିକମ୍ପର ପୂର୍ବାନୁମାନ କରିବା ଏତେଟା ସହଜ ସାଧ୍ୟ ନୁହେଁ, ତେବେ ଏମିତି ବି କିଛି

0: ଲକ୍ଷଣ ରହିଛି ଯାହାଦ୍ୱାରା କି ଆମେ କିଛି ପରିମାଣରେ ଜାଣିପାରିବା ଯେ ଭୂମିକମ୍ପ ହେବାର ଆଗକୁ ସମ୍ଭାବନା ରହିଛି ବୋଲି?
1: ଖୁବ କମ ସମୟ ଆଗରୁ ଆମେ ଜାଣିପାରୁ ଯେତେବେଳେ ପ୍ରାଇମେରୀ ୱେଭ୍ ଆସିଯାଏ। ମୁଁ କହିଥିଲି ତିନି ପ୍ରକାର ତରଙ୍ଗ ଅଛି, ପ୍ରାଇମେରୀ ୱେଭ୍, ସେକେଣ୍ଡାରୀ ୱେଭ୍ ଆଉ ଲଙ୍ଗ ୱେଭ୍ସ ଆର୍ ରାଲି ୱେଭ୍ସ। ପ୍ରାଇମେରୀ ୱେଭ୍ ସବୁଠୁ ଫାଷ୍ଟେଷ୍ଟ, ସିମିଲାର ଟୁ ସାଉଣ୍ଡ ୱେଭ୍ସ। ସେଇଟା ଯେତେବେଳେ ଆସିଯାଏ କିଛି ସମୟ ଆଗରୁ ଜାଣିପାରିବା। ତା ଛଡ଼ା ଯେତେବେଳେ ବାୟୋଲୋଜିକାଲ ରିଜନ୍ସଟା ହିଁ ଆମେ ଜାଣୁଛୁ ସେ ଭୂମିକମ୍ପର ଚାନ୍ସ ଅଛି, ଭୂମିକମ୍ପର ହେଇପାରେ ବୋଲିକିନା ଜାଣୁ। ଯେତେବେଳେ ପକ୍ଷୀ ଗୁଡ଼ାକ ଚାଲି ଆସନ୍ତି ବାହାରକୁ, ଇଣ୍ଡୋନେସିଆରେ ଗୋଟେ ଜାଗାରେ ଦେଖା ହେଇଥିଲା ଯେ ଶହ ଶହ ପରିମାଣରେ ସାପ ଚାଲି ଆସି ବାହାରକୁ, ଲୋକମାନେ ଆଶା କଲେ ଯେ ଏଇ ଭୂମିକମ୍ପ ନିଶ୍ଚୟ ହବ ଏବଂ ତାହା ହିଁ ହେଲା।
0: ଆଜ୍ଞା, ଭୂମିକମ୍ପ ସଂଗଠିତ ହେଇସାରିଲା ପରେ ତାପରେ ମଧ୍ୟ ଆଉ ଥରେ ଭୂମିକମ୍ପ ହବାର ସମ୍ଭାବନା ରହିଛି କି?
1: ନିଶ୍ଚୟ, ଯେତେବେଳେ ଭୂମିକମ୍ପ ହୁଏ ତା ଆଗରୁ ବେଳେବେଳେ ଫୋର୍ ସକ୍ସ ଆସିଥାଏ ଏବଂ ଭୂମିକମ୍ପ ପରେ ପରେ ବି ଆଫ୍ଟର ସକ୍ସ ବି ଆସେ।
0: ଆଜ୍ଞା,
1: ଫୋର୍ ସକ୍ସ ଏତେଟା ଡେଞ୍ଜରସ୍ ନହେଲେ ବି ଆଫ୍ଟର ସକ୍ସ ବି ବେଳେବେଳେ ବିପଦମନ ଥାଏ,
0: କାହିଁକିନା
1: ଦୁଇଟା ପ୍ଲେଟ୍ ମାଡ଼ଗୋଳ ହେଲା ପରେ ଷ୍ଟେବଲ୍ ନହେଲା ପର୍ଯ୍ୟନ୍ତ, ପୁରାପୁରି ସ୍ଥିର ନହେଲା ପର୍ଯ୍ୟନ୍ତ ଏମିତି ଚାଲିଥାଏ, ଆଫ୍ଟର ସକ୍ସ ଆସୁଥାଏ।
0: ଏଇ ଯୋଉ ଆପଣ କହିଲେ ଯେ ଭୂମିକମ୍ପ ଆସିବା ଆଗରୁ ମଧ୍ୟ କିଛିଟା ଶକ୍ତି ନିର୍ଗତ ହେଇଥାଏ, ତେବେ ସେଇ ଯୋଉ ଫୋର୍ସ ସକ୍ ବୋଲି ଆପଣ କହୁଛନ୍ତି ତାକୁ ଅନୁମାନ କରିକିରି ଆମେ ଭୂମିକମ୍ପ ସମ୍ପର୍କରେ ଜାଣିପାରିବେ କି?
1: ନା, ଫୋର୍ସ ସକ୍ ବେଳେବେଳେ ଆସେ, ନ ବି ଆସିପାରେ।
0: ଆଜ୍ଞା,
1: ହଠାତ୍ କିନା ଭୂମିକମ୍ପ ଆସିଯାଇପାରେ ଏବଂ ଫୋର୍ସ ସକ୍ ଖୁବ କମ ସମୟ ଆଗରୁ ଆସେ। ବେଳେବେଳେ ଆମେ ଜାଣୁ ହଁ ଆଜି ହେଲା କମ୍ପିଗଲା ଟିକେ, ତାପରେ ମଧ୍ୟ କମିଗଲା ଗଲା ଆଉ, କିନ୍ତୁ ବେଳେବେଳେ କମ୍ପନ ହେଲା ପରେ ପରେ ଖୁବ ଜୋରସୋର ବି ମାଡ଼ି ଆସିପାରେ।
0: ଭୂମିକମ୍ପ ସଂଗଠିତ ହେଲା ପରେ ବି ଯୋଉ ଭୂମିକମ୍ପ ହବାର ସମ୍ଭାବନା ରହିଛି ବୋଲି ଆପଣ କହିଲେ, ସେ ଯୋଉ ଆଫ୍ଟର ସକ୍ ସେଇଟି କେତେ ଦିନ ବ୍ୟବଧାନରେ ଆସିଥାଏ?
1: ସେଇଟା ଦୁଇ ଦିନ ହେଇପାରେ, ପାଞ୍ଚ ଦିନ ହେଇପାରେ, ସାତ ଦିନ ହେଇପାରେ, ଦଶ ଦିନ ହେଇପାରେ, ବେଳେବେଳେ ମାସେ ପର୍ଯ୍ୟନ୍ତ ବି କଣ୍ଟିନ୍ୟୁ କରେ।
0: ଆଜ୍ଞା,
1: କାହିଁକିନା ସେ ଦୁଇଟା ପ୍ଲେଟ୍ ଯେତେବେଳେ ପର୍ଯ୍ୟନ୍ତ ସ୍ଥିର ନ ହେଇଛନ୍ତି ସେତେବେଳେ ସେଇ ଆର୍ଥକ୍ୱେକ୍ଟା ଚାଲିଥିବ।
0: ଆଜ୍ଞା, ତେବେ ଏଇ ଯୋଉ ଆଫ୍ଟର ସକ୍ ସେଇଟା କେତେ ଦୂର କ୍ଷତି ପହଞ୍ଚାଇଥାଏ?
1: ସେଇଟା ଯେଉଁଟା ମୂଳ ଭୂମିକମ୍ପ ଠାରୁ କମ୍ କ୍ଷତି ପହଞ୍ଚାଏ। ବେଳେବେଳେ ଆଫ୍ଟର ସକ୍ସ ବେଳେବେଳେ ଖୁବ ବହୁଳ ପରିମାଣ ଆସିଯାଏ, ତାର ପ୍ରଭାବ ବହୁତ ବେଶୀ ହେଇଥାଏ।
0: ଆଜ୍ଞା, ସାଧାରଣ ଭାବରେ ଭୂମିକମ୍ପ ପାଇଁକି ଆମକୁ କିଭଳି ପ୍ରକାର ସତର୍କ ରହିବାକୁ ପଡିବ ଯାହାଦ୍ୱାରା କି ଆମେ ସୁରକ୍ଷିତ ରହିପାରିବା?
1: ସର୍ବପ୍ରଥମେ ଆର୍ଥକ୍ୱେକ୍ ରେଜିଷ୍ଟାଣ୍ଟ ଷ୍ଟ୍ରକ୍ଚର ସବୁ କରିବାକୁ ପଡିବ। ଯୋଉ ଜାଗାରେ ଆମର ଆଲୁଭିଆଲ ସଏଲ ଅଛି, ନଈ ମାଟି ଅଛି, ନଈ ବାଲି ଅଛି, ସେ ଏରିଆଟାରେ ଆମେ ଘର ତିଆରି କରିବା କଥା ନୁହେଁ।
0: ଆଜ୍ଞା,
1: ଆମେ ଏପଟେ ଯେକୌଣସି ଜାଗାଟା ଘର କରିଦେଉଛୁ, ଆର୍ଥକ୍ୱେକ୍ ରେଜିଷ୍ଟାଣ୍ଟ ଷ୍ଟ୍ରକ୍ଚର୍ସ କରିବାକୁ ପଡିବ ଏବଂ ଯୋଉ ପିଲର ଯୋଉ ପିଲାଟା ସ୍ୱଳ୍ପ ବ୍ୟବଧାନ କରିବାକୁ ପଡିବ।
0: ଆଜ୍ଞା,
1: ଏବଂ ଗୋଟେ ଇକ୍ୱିଲିବ୍ରିୟମ ଯେମିତି ଫୋର୍ସଟା ସବୁଆଡେ ସମାନ ଭାବେ ମାଟି ହେଇ ରହୁଥିବ, ତାହେଲେ ଭୂମିକମ୍ପର ପ୍ରଭାବ ବେଶୀ ପଡିବ ନାହିଁ।
0: ଆଜ୍ଞା, ତେବେ ଭୂମିକମ୍ପ ଯେତେବେଳେ ହବ ସେତେବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମକୁ କଣ ସବୁ ସତର୍କତା ଅବଲମ୍ବନ କରିବା ଦରକାର?
1: ସର୍ବପ୍ରଥମେ ଘରୁ ବାହାରିଯିବା ଦରକାର, ଗୋଟେ ଖୋଲା ସ୍ଥାନକୁ ଚାଲିଯିବା ଦରକାର। ଦ୍ୱିତୀୟ କଥା ହେଲା ଲାଇଟ୍ ସେତେବେଳେ ଅଫ୍ କରିଦେବା କଥା, କାହିଁକିନା ବେଳେବେଳେ ନିଆଁ ଜଳିଯାଏ ଜୋର ସୋରରେ। ଯଦି ଆମେ ଘର ଭିତରେ ରହିଛୁ କୌଣସି କାରଣରୁ ନ ବାହାରି ପାରୁଛୁ, ତାହେଲେ ଯୋଉଟା ମାନେ ଅତି କଠିନ ପଦାର୍ଥ ଯେମିତି ଲୁହାର ଗୋଟେ ଟେବୁଲ ଅଛି ମନେକର, ମୁଁ ତାର ତଳେ ଲୁଚିଗଲି।
0: ଭୂମିକମ୍ପ ସଂଗଠିତ ହେଲା ପରେ ମଧ୍ୟ ଯେମିତି ଆପଣ କହୁଛନ୍ତି ଯେ ବାରମ୍ବାର ଭୂମିକମ୍ପ ହବାର ମଧ୍ୟ ସମ୍ଭାବନା ରହିଛି, ତେବେ ସେ ସମୟରେ ଆମେ ନିଜକୁ କେମିତି ସତର୍କ ରଖିବା?
1: ପ୍ରଥମ ଭୂମିକମ୍ପ ହେଲା ପରେ ଆମେ ଖୋଲା ଜାଗାରେ ଯାଇ ସେଠାରେ ତମ୍ବୁ ତଳେ ରହିବା ଦରକାର, ମେକ୍ ସିଫ୍ଟ ହାଉସ ଯୋଉଟା କହୁଛୁ ଆମେ, ସେମିତି ଘରେ କିଛି ଦିନ ରହିବା ଦରକାର। ତାପରେ କିଛି ଷ୍ଟେବଲ୍ ହେଲା ପରେ, ସ୍ଥିର ହେଲା ପରେ ଆମେ ଆସିବା କଥା। ଭୂମିକମ୍ପର କ୍ଷୟକ୍ଷତି ମଲ୍ଟିଫେସେଟେଡ୍ ଟ୍ରବଲ୍ସ ବିଭିନ୍ନ ଭାବରେ ହେଇଥାଏ, କାହିଁକିନା ଅଣ୍ଡରଗ୍ରାଉଣ୍ଡ ୱାଟରଟା ଆମର ଯୋଉ ପାଣିଟା ସେଟା ଦୂଷିତ ହେଇଯାଏ, ବିଭିନ୍ନ ପ୍ରକାର ଗ୍ୟାସ ମିଶିଯାଏ, ଆଉ ପୁରୁଣା ଝରଣା ବନ୍ଦ ହେଇଯିବ, ନୂଆ ଝରଣା ଆରମ୍ଭ ହବ। ତାପରେ ବେଳେବେଳେ ଆମେ ନଦୀଟା ଗତିପଥ ପରିବର୍ତ୍ତନ କରେ, ତେଣୁକରି ସେଇ ସମୟରେ ପାଣିର ଅଭାବଟା ବହୁତ ପରିମାଣରେ ଦେଖାଯାଏ ଏବଂ ଖାଦ୍ୟ ପଦାର୍ଥ ମିଳିବା କଷ୍ଟକର ହୁଏ, ତେଣୁକରି ଆମେ ଶୁଖିଲା ଖାଦ୍ୟ ପଦାର୍ଥ ରଖିବା ଦରକାର, ଶୁଦ୍ଧ ପାଣି ଦରକାର।
0: ଆଗ୍ନେୟଗିରି ଉଦ୍ଗୀରଣ ଦ୍ୱାରା ଆପଣ ଯେମିତି କହିଲେ ଭୂମିକମ୍ପ ହବାର ମଧ୍ୟ ସମ୍ଭାବନା ରହିଛି, ତାକୁ ପୂର୍ବାନୁମାନ କରିହେବ?
1: ତିନି ପ୍ରକାର ଅଛି ଆମର ଆଗ୍ନେୟଗିରି, ଆକ୍ଟିଭ, ଡର୍ମାଣ୍ଟ ଆଉ ଏକ୍ସଟିଙ୍କ୍ଟ। ଏକ୍ସଟିଙ୍କ୍ଟ ମାନେ ଗୋଟେ ହଉନି, ସୁପ୍ତ ହେଇପାରେ ଆଉ ଗୋଟେ ଆକ୍ଟିଭ ସାଧାରଣତଃ ହେଇପାରେ, କିନ୍ତୁ ତା ଭଳି ମନେ ରଖିବାକୁ ପଡିବ ପୃଥିବୀର

0: କୌଣସି ବି କୌଣସି ଜାଗା ନାହିଁ ଯୋଉଠିକି ଯୋଉଟା ଫ୍ରି ଅଫ୍ ଆର୍ଥକ୍ୱେକ୍, ଯେକୌଣସି ଜାଗାରେ ବି ଆର୍ଥକ୍ୱେକ୍ ହେଇପାରେ। ଆମେ ସାଧାରଣତଃ ଦେଖୁ ଆଟଲାଣ୍ଟିକ୍ ଓସିଆନର ସାଇଡ୍ରେ ମୋଟେ ଭୂମିକମ୍ପ ହେଇନି, କିନ୍ତୁ ପାସିଫିକ୍ ଓସିଆନରେ ପ୍ରଶାନ୍ତ ମହାସାଗର ବହୁତ ଭୂମିକମ୍ପ ହେଇଛି।
1: ଆପଣ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ଯେ ଆମେ ଯେତେବେଳେ ଘର ତିଆରି କରୁଛୁ ସେତେବେଳେ ଆମେ ଭୂମିକମ୍ପ ପ୍ରତିରୋଧକ ଘର ତିଆରି କରିବା ଦରକାର। ମୁଖ୍ୟତଃ ଆମେ ଇଟା ପଥର ବାଲି ଗୋଡ଼ି ସିମେଣ୍ଟ କଂକ୍ରିଟର ଘର ତିଆରି କରୁଛୁ, ତେବେ ଏ କଂକ୍ରିଟର ଘର ଛଡ଼ା ଆମେ ଆଉ କୌଣସି ଉପାୟ ଅବଲମ୍ବନ କରିପାରିବା ଯାହାଦ୍ୱାରା କି ତାକୁ ଆମେ ଭୂମିକମ୍ପରୁ ରକ୍ଷା କରିପାରିବା?
0: ଆମେ ଯଦି ମନେକର ପ୍ଲାଷ୍ଟିକ ଘର କରୁ ତାହେଲେ ଭୂମିକମ୍ପର କ୍ଷତିଟା ବହୁତ ପରିମାଣରେ କମିଯିବ, କିନ୍ତୁ ଏ ପର୍ଯ୍ୟନ୍ତ ଭାରତ ବର୍ଷରେ ସାଧାରଣତଃ ଲୋକମାନେ କରିନାହାନ୍ତି। କିନ୍ତୁ ଆମେ ଯୋଉ କଂକ୍ରିଟ ଘର କରୁଛୁ ବି ତାକୁ ଆମେ ଦେଖିବା କଥା ଯେମିତି ସାଇଣ୍ଟିଫିକାଲି କନଷ୍ଟ୍ରକ୍ଟ କରିବା କଥା।
1: ତେବେ ଭୂମିକମ୍ପ ଭଳି ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ କି ହେଲେ ଆମକୁ କିଭଳି ସଚେତନ ହେବାର ଆବଶ୍ୟକତା ରହିଛି?
0: ଆର୍ଥକ୍ୱେକ୍କୁ ଆଭଏଡ୍ କରିହେବ କିମ୍ବା ତାକୁ ଦୂରେଇ ଦେଇହେବ ସେ ତ କରିପାରିବେନି। ଆମେ ଲୋକଙ୍କୁ ସଚେତନ କରିବାକୁ ପଡିବ, ଦେଖ ଆର୍ଥକ୍ୱେକ୍ ଯେକୌଣସି ମୁହୂର୍ତ୍ତରେ ହେଇପାରେ, ଯେକୌଣସି ହେଇପାରେ। ପ୍ରଥମେ ଲୋକମାନଙ୍କୁ କହିବା କଥା ଖୋଲା ଜାଗାଟା ହଉଛି ସବୁଠୁ ସୁରକ୍ଷିତ ଜାଗା। ଦ୍ୱିତୀୟରେ ଯେତେବେଳେ ଯାଉଛନ୍ତି ଲୋକମାନେ ବାହାରକୁ ସେମାନେ ଫର୍ଷ୍ଟ ଏଡ୍ଟା ନେଇକି ଯାଆନ୍ତୁ, ସାଙ୍ଗରେ ଶୁଖିଲା ଖାଦ୍ୟ ପଦାର୍ଥ ନେଇଯାଇଥାନ୍ତି, ସାଙ୍ଗରେ ପାଣି ନେଇଯାଇଥାନ୍ତି, ସାଙ୍ଗରେ ତାଦ୍ୱାରା କିଛି ଦିନ ସେମାନେ ଚଳିପାରିବେ ଏବଂ କବିଲା।
1: ଯେମିତି କହିଲେ ଯେ ଆମେ ଯେତେବେଳେ ଘର ତିଆରି କରୁଛୁ ତାକୁ ଆମେ ବୈଜ୍ଞାନିକ ସମ୍ମତ କରିକି ତିଆରି କରିବା ଯାହାକି ଭୂମିକମ୍ପରୁ ରକ୍ଷା କରିପାରିବ, କିନ୍ତୁ ବର୍ତ୍ତମାନ ତ ଆପଣ ଦେଖୁଥିବେ ଆମେ ଅନେକ ଜାଗାରେ ବହୁତଳ ପ୍ରାସାଦ ଦେଖୁଛୁ, ତ ସେଗୁଡ଼ିକୁ ଆମେ କେମିତି ସୁରକ୍ଷିତ କରିପାରିବା ବା ସେଗୁଡ଼ିକୁ ଆମର କେମିତି ତିଆରି ହେବା ଦରକାର ଯାହାଦ୍ୱାରା କି ଭୂମିକମ୍ପ ଦ୍ୱାରା ବିଶେଷ କିଛି କ୍ଷୟକ୍ଷତି?
0: ଇକ୍ୱିଲିବ୍ରିୟମ ମେଣ୍ଟେନ ହେବା ଦରକାର, ତାହେଲେ ଆମେ ଯେତେ ଉଚ୍ଚକୁ ଗଲେ ବି ଆମର ବିଶେଷ କିଛି କ୍ଷତି ହେବାର ଚାନ୍ସ କମିଯିବ। ବେସ୍ଟା ଷ୍ଟ୍ରଙ୍ଗ ହେଇଥାଏ, ଆର୍ଥକ୍ୱେକ୍ ରେଜିଷ୍ଟାନ୍ସ ଷ୍ଟ୍ରକ୍ଚର ହେଇକି ଥାଏ, ତାହେଲେ କମିଯିବ।
1: ଆଜ୍ଞା, ଅନେକ ସମୟରେ ଦେଖିଛୁ ଯେ ଭୂମିକମ୍ପ ସହିତ ସୁନାମି ମଧ୍ୟ ଆସିଥାଏ, ତେବେ ଏଇ ଭୂମିକମ୍ପର ଆଉ ସୁନାମିର କଣ ସମ୍ପର୍କ ରହିଛି?
0: ସମୁଦ୍ର ଗର୍ଭରେ ଯଦି ମନେକର ଭୂମିକମ୍ପ ସୃଷ୍ଟି ହୁଏ ତାକୁ ଆମେ ସୁନାମି ବୋଲି କହୁ। ବଡ ବଡ ଢେଉ ସମୁଦ୍ର କୂଳକୁ ଚାଲି ଆସେ, ସମୁଦ୍ର କୂଳକୁ ଲଙ୍ଘି ଯାଏ ଏବଂ ବହୁତ ଆଗକୁ ଚାଲିଯାଏ, ତାକୁ ଆମେ ସୁନାମି ବୋଲି କହୁ। ବେଳେବେଳେ ଦେଖୁ ଯେ ଭୂମିକମ୍ପ ଭୂପୃଷ୍ଠରେ ହେଇଛି ସମୁଦ୍ର କୂଳକୁ ଚାଲି ଯାଇପାରେ, ଆର୍ଥକ୍ୱେକ୍ ହେଲେ ଯେ ସୁନାମି ହବ
1: ତେବେ ଯୋଉ ଭୂମିକମ୍ପ ପରେ ଯୋଉ ସୁନାମି ଆସିଥାଏ ବା ସମୁଦ୍ର ବକ୍ଷରେ ଭୂମିକମ୍ପ ହେଲେ ଯୋଉ ସୁନାମି ଆସିଥାଏ ତାକୁ ଆମେ ଜାଣିପାରିବା କି?
0: ଭୂମିକମ୍ପ ଯେମିତି ମୋଟେ ଜଣାପଡ଼େ ନାହିଁ, କିନ୍ତୁ ସୁନାମି କିଛି ସମୟ ଆଗରୁ ଜଣାପଡ଼ିଯାଏ, ବହୁତ ଦୂରରୁ ବଡ ବଡ ଢେଉ ଆସୁଛି ଆମେ ସେଠି କିଛିଟା ଜାଣିପାରୁ।
1: ଯେମିତି ଆପଣ କହିଲେ ଯେ ଭୂମିକମ୍ପର ଗୋଟିଏ ପ୍ରାକୃତିକ ଲକ୍ଷଣ ବି ରହିଛି ଯାହାଦ୍ୱାରା ଆମେ ନିଜକୁ ସୁରକ୍ଷିତ କରିପାରିବା, ସେମିତି ସୁନାମିର ମଧ୍ୟ କିଛି ଲକ୍ଷଣ ରହିଛି ଯାହାଦ୍ୱାରା କି ସୁନାମି ଆସିବା ପୂର୍ବରୁ ଆମେ ନିଜକୁ ସୁରକ୍ଷିତ କରିପାରିବା?
0: ଢେଉ ଦେଖୁ ବିରାଟ ବଡ ବଡ ଢେଉ ଆବ୍ନର୍ମାଲ ଢେଉ ଜାଣୁଛୁ ବହୁତ ଦୂର ଢେଉ ଆସୁଛି, ସେଇଟା ହଉଛି ପ୍ରଥମ। ଦ୍ୱିତୀୟ ସୋପାନରେ ଆମେ ଦେଖିବା ଯେ ତାକୁ ଲକ୍ଷ୍ୟ କରିବା କେତେ ସମୟ ଲାଗୁଛି, କେତେ ସମୟ ଲାଗୁଛି, କାହିଁକିନା ବେଳେବେଳେ ଜୁଆର ଭଟ୍ଟା ଯେମିତି ଆସିଥାଏ,
1: ଆଜ୍ଞା,
0: ଏଇଟା ସେମିତି ନ ଆସିକିନା ବହୁତ ସମ୍ପର୍କ ରହିଯାଏ, ବହୁତ ଅଞ୍ଚଳ ବି କଭର କରିଯାଏ। ତାପରେ ସି ଫ୍ଲୋର ସ୍ପ୍ରେଡିଂ ବୋଲି ବେଳେବେଳେ ହୁଏ, ତେଣୁକରି ଆମେ ସେଇଟାକୁ ମାର୍କ କରିବା ଦରକାର, ସେ ଅନୁସାରେ ଆମେ ନିଜକୁ ପ୍ରସ୍ତୁତ କରିବା, ଡିପେଣ୍ଡ କରେ କେତେ ପର୍ଯ୍ୟନ୍ତ ତାର ତଳେ ଫଲ୍ଟ ହେଇଛି।
1: ତେବେ ଏଇ ଯୋଉ ଭୂମିକମ୍ପକୁ ମାପିବା ପାଇଁ କି ମଧ୍ୟ କିଛି ବ୍ୟବସ୍ଥା ରହିଛି କି?
0: ହଁ, ତାର ରହିଛି ସେସ୍ମୋଗ୍ରାଫ ଅଛି, ସେସ୍ମୋମିଟର ଅଛି। ଆର୍ଥକ୍ୱେକ୍ ମାପିବାର ହେଲା ଦୁଇ ପ୍ରକାର ଅଛି, ଗୋଟେ ହେଲା ଇଣ୍ଟେନ୍ସିଟି ଅଫ୍ ଦ ଆର୍ଥକ୍ୱେକ୍, ଆଉ ଗୋଟେ ହେଲା ମ୍ୟାଗ୍ନିଚ୍ୟୁଡ୍ ଅଫ୍ ଦ ଆର୍ଥକ୍ୱେକ୍।
1: ଆଜ୍ଞା,
0: ମ୍ୟାଗ୍ନିଚ୍ୟୁଡ୍ଟା ହଉଛି ଆମେ ରିଚର୍ଡ ସ୍କେଲ୍ ମେଜର୍ କରୁ,
1: ଆଜ୍ଞା,
0: ବାକି କ୍ଷୟକ୍ଷତି ଯୋଉଟା କରେ ସେଟା ରୋସିଫରେଲ ସ୍କେଲ ଅଛି, ମର୍କାଲି ସ୍କେଲ ଅଛି, ଏଇସବୁ ସ୍କେଲ ଅଛି,
1: ଆଜ୍ଞା,
0: ସେଇସବୁ ସ୍କେଲ ମେଜରମେଣ୍ଟ କରାଯାଏ।
1: ଆଜ୍ଞା,
0: ସାଧାରଣତଃ ଆମେ ମ୍ୟାଗ୍ନିଚ୍ୟୁଡ୍ ଇଣ୍ଟେନ୍ସିଟି ଅଫ୍ ଦ ଆର୍ଥକ୍ୱେକ୍ କେତେ ପରିମାଣର ଏନର୍ଜି ବାହାରି ଆସିଲା।
1: ତେବେ ଏଇ ଯୋଉ ଏପିକ୍ ସେଣ୍ଟର ଆପଣ କହୁଛନ୍ତି ସେଇଠି କେତେ ଦୂର ପର୍ଯ୍ୟନ୍ତ ଭୂପୃଷ୍ଠରେ ଯିବାର ସମ୍ଭାବନା ରହିଛି?
0: ପୃଥିବୀ ପୃଷ୍ଠରେ ଠିକ୍ ଫୋକସ୍ ଉପରେ ଯୋଉ ଜାଗାଟା ତାକୁ ଆମେ ଏପିକ୍ ସେଣ୍ଟର ବୋଲି କହୁ। ସବୁବେଳେ ଯେ ଏପିସେଣ୍ଟାଲ ଏରିଆ ସବୁଠୁ ଡେଷ୍ଟ୍ରକ୍ଟିଭ୍ ଏରିଆ ସବୁଠୁ ଯେ ବିପଦପୂର୍ଣ୍ଣ ହବ ସେମିତି ବି କିଛି ମାନେ ନାହିଁ। ସାଧାରଣତଃ ଦେଖାଯାଏ ଏପିସେଣ୍ଟାଲ ଏରିଆ ସବୁଠୁ ବେଶୀ ଏବଂ ବେଶ କିଛି ଅଞ୍ଚଳ ପର୍ଯ୍ୟନ୍ତ।

0: ବ୍ୟାପିଥାଏ।
1: ଆଜ୍ଞା,
0: ମନେକର ବହୁତ ବେଶୀ ପରିମାଣରେ ଅଛି ତୀବ୍ରତା, ତାହେଲେ ବହୁତ ଜାଗାରେ ସ୍ପ୍ରେଡ୍ କରିବ। କମ୍ ଅଛି, କମ୍ ଏଇଟା ଡିପେଣ୍ଡ କରେ କେତେ ପରିମାଣରେ ହଉଛି।
1: ଆଜ୍ଞା, ଆପଣ କହିଲେ ଯେ ସ୍ଥଳଭାଗରେ ମଧ୍ୟ ଭୂମିକମ୍ପ ହେଇପାରେ, ଜଳଭାଗରେ ମଧ୍ୟ ହେଇପାରେ, ତେବେ ମୁଖ୍ୟତଃ ସ୍ଥଳଭାଗରେ ବେଶୀ ଦେଖାଯାଏ ନା ଜଳଭାଗରେ ବେଶୀ ଦେଖାଯାଏ?
0: ମୁଖ୍ୟତଃ ସ୍ଥଳଭାଗରେ ଦେଖାଯାଏ ବେଶୀ।
1: ଆଜ୍ଞା, ଏହାର କାରଣ କଣ?
0: ଆମର ଯୋଉ ପ୍ଲେଟ୍ ରହିଛି ସାତଟା ମେଜର ପ୍ଲେଟ୍ରୁ, ସବୁ ପ୍ଲେଟ୍ରେ ଓସନ କିଛି କିଛି ପରିମାଣରେ ଥାଏ।
1: ଆଜ୍ଞା,
0: କିନ୍ତୁ ଓସନିକ ପ୍ଲେଟ୍ ଗୋଟିଏ ଅଛି, ବାକି ସବୁ ପ୍ଲେଟ୍ରେ ଇଣ୍ଡୋ ଅଷ୍ଟ୍ରେଲିଆନ ପ୍ଲେଟ୍, ୟୁରେସିଆନ ପ୍ଲେଟ୍, ଆଣ୍ଟାର୍କଟିକା ପ୍ଲେଟ୍ କିମ୍ବା ଆଫ୍ରିକାନ ପ୍ଲେଟ୍, ଏବଂ ସାଧାରଣତଃ ଏଇସବୁ କଣ୍ଟିନେଣ୍ଟାଲ ପ୍ଲେଟ୍ରେ ଆର୍ଥକ୍ୱେକ୍ ଚାନ୍ସ ବହୁତ ବେଶୀ।
1: ତେବେ ଭୂପୃଷ୍ଠରେ ଯଦି ଭୂମିକମ୍ପ ସୃଷ୍ଟି ହୁଏ ତାହେଲେ ତା ଦ୍ୱାରା ମଧ୍ୟ ସୁନାମି ହେବାର ସମ୍ଭାବନା ରହିଛି,
0: ଚାନ୍ସ ବହୁତ ରହିଛି।
1: ତେବେ ସାଧାରଣ ଭାବରେ ଲୋକମାନେ ଏହି ଭୂମିକମ୍ପ ସମ୍ପର୍କରେ ଜାଣିବା ଏବଂ ସେମାନେ ନିଜକୁ କେମିତି ପ୍ରସ୍ତୁତ ରଖିବେ ଯାହାଦ୍ୱାରା କି ସେମାନେ ସୁରକ୍ଷିତ ରହିପାରିବେ?
0: ଆମେ ସର୍ବପ୍ରଥମେ ଆର୍ଥକ୍ୱେକ୍ ରେଜିଷ୍ଟାନ୍ସ ଷ୍ଟ୍ରକ୍ଚର୍ସ କରିବାକୁ ପଡିବ। ଦ୍ୱିତୀୟ ହେଲା ପାଖାପାଖି ଏରିଆରେ ସବୁ ଜାଗାରେ ଘର ନ କରି ଖୋଲା ଜାଗାରେ ରହିବାକୁ ପଡିବ। ତୃତୀୟ ହେଲା ଆମେ ଯାହା କିଛି କରିବା ଭୂତଳ ଜାଗାଟା ଶକ୍ତ ହେଇଥାଏ, ଏବଂ ଲୁଜ୍ ଏରିଆଟାରେ ଆଲୁମିନିୟମ ସଏଲ୍ରେ ମୋତେ କରିବା କଥା ନୁହଁ। ଆର୍ଥକ୍ୱେକ୍ ରେଜିଷ୍ଟାନ୍ସ ଷ୍ଟ୍ରକ୍ଚର୍ସ ପ୍ରଥମେ କରିବାକୁ ପଡିବ, ନିଜକୁ ସଚେତନ କରିବାକୁ ପଡିବ, ଖୋଲା ଜାଗାକୁ ଯିବାର ଉପକାରିତା ବୁଝିବାକୁ ପଡିବ, ଗଛ ଲଗାଇବାର ଉପକାରିତା ବୁଝିବାକୁ ପଡିବ, ଏବଂ କ୍ଲମ୍ଜି ଇଲେକ୍ଟ୍ରିସିଟି ଲାଇନ୍ ରଖିବାକୁ ପଡିବ, ତାହେଲେ କ୍ଷୟକ୍ଷତି ପରିମାଣ ବହୁତ କମ।
1: ସାଧାରଣ ଭାବରେ ଏହି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର କେମିତି କରିବା?
0: ଆମର ଯୋଉ ଲିଥୋସ୍ଫେରିକ ପ୍ଲେଟ, ଏ ଯୋଉ ପ୍ଲେଟ ଗୁଡାକ ନିଶ୍ଚୟ ମୁଭମେଣ୍ଟ କରୁଛି, କରିବ ବି।
1: ଆଜ୍ଞା,
0: ଏବଂ ନିଜେ ନିଜ ଭିତରେ ଧକ୍କା ହେବେ, ବେଳେବେଳେ ଦୂରକୁ ଚାଲିଯିବେ, ତାପରେ ଘସି ହେଇ ଚାଲିଯିବେ, ତା ଦ୍ୱାରା ନିଶ୍ଚୟ କିଛି ଏନର୍ଜି ବାହାରକୁ ଆସିବ ହିଁ ଆସିବ, ଏବଂ ଆର୍ଥକ୍ୱେକ୍ ହବ। ଭୂମିକମ୍ପକୁ ଆମେ ପୁରାପୁରି ଦୂରେଇ ରଖିବା ଅସମ୍ଭବ।
1: ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ। ଭୂମିକମ୍ପର କଣ କାରଣ ରହିଛି, ଭୂମିକମ୍ପ ଦ୍ୱାରା ଯେଉଁ କ୍ଷତି ସାଧନ ହୁଏ ସେଥିପାଇଁ କି ଆମେ କଣ କରିପାରିବା, କିଭଳି ଆମେ ଏ ଦିଗରେ ସଚେତନ ହୋଇପାରିବା, ସେ ସମ୍ପର୍କରେ ଆପଣ ଉପାଦେୟ କଥା କହିଲେ। କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଏହି ଆଲୋଚନା ପାଇଁ ଅନେକ ଅନେକ ଧନ୍ୟବାଦ, ନମସ୍କାର। ଶୁଣିଲେ ଭୂମିକମ୍ପର କାରଣ ଓ ସତର୍କତା ସମ୍ପର୍କରେ ଅବସରପ୍ରାପ୍ତ ପ୍ରଫେସର ଶିବେନ ମିତ୍ରଙ୍କ ସହ ଆଲୋଚନା। ପ୍ରାକୃତିକ ଦୁର୍ବିପାକ ଯାହା ହେଉ ନା କାହିଁକି ଆମକୁ ସେଥିପାଇଁ ସଚେତନ ହେବା ସହିତ ସତର୍କ ରହିବାକୁ ପଡିବ। ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମକୁ କିଛିଟା ବିଷୟରେ ଜାଣିବା ନିହାତି ଦରକାର, ଯେମିତିକି ଭୂମିକମ୍ପର କମ୍ପନ ଅନୁଭବ ହେବା ସାଙ୍ଗେ ସାଙ୍ଗେ ଖୋଲା ସ୍ଥାନକୁ ଚାଲିଯିବା ଉଚିତ। ଯଦି ଆଖପାଖରେ ଖୋଲା ସ୍ଥାନ ନଥାଏ ତେବେ ସିଧା ଠିଆ ନ ହୋଇ ମୁଣ୍ଡକୁ ତଳକୁ କରି ତା ଉପରେ ଦୁଇ ହାତ ରଖି ବସିପଡ଼ିବା। କୌଣସି ଶକ୍ତ ଜିନିଷ ଥିଲେ ତା ତଳେ ମଧ୍ୟ ଆଶ୍ରୟ ନେଇ ହେବ। ଏହାଛଡ଼ା ପଡ଼ି ନ ଯିବା ପାଇଁ କିଛି ଦୃଢ଼ ଜିନିଷକୁ ଜାବୁଡ଼ି ଧରିବାକୁ ହେବ। ଟିକିଏ ସଚେତନତା ଆଉ ସତର୍କତା ହିଁ ଆମକୁ ବଡ଼ ବିପଦରୁ ରକ୍ଷା କରିପାରିବ। ସମୟ ତ ବଦଳି ଯାଉଛି, ଆଉ ତା ସହିତ ତାଳ ଦେଇ ଆମକୁ ବି ବଦଳିବାକୁ ହେବ। ଶିକ୍ଷା ପାଇଁ ହେଉ ଅବା କର୍ମସଂସ୍ଥାନ ପାଇଁ ହେଉ, ଆମକୁ ବାହାରକୁ ଗୋଡ଼ କାଢ଼ିବାକୁ ପଡିବ। ତେବେ ବାହାରକୁ ଯିବା ସମୟରେ ଆମକୁ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ବାଟରେ ଯାଉଥିବା ସମୟରେ ଆମେ ଅନ୍ୟମନସ୍କ ନ ରହି ଆମ ଚାରିପାଖ ପ୍ରତି ସଜାଗ ରହିବା ସହିତ ଏଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ। ଆଜିକାଲି ମହିଳାମାନଙ୍କ ସହାୟତା ପାଇଁ ତ ଅନେକ ହେଲ୍ପ ଲାଇନ୍ ନମ୍ବର ଏବଂ ଆପ୍ ଆସିଗଲାଣି, ଦରକାର ସମୟରେ ସେହି ସବୁର ସହାୟତା ମଧ୍ୟ ନେଇପାରିବା। ଏହାଛଡ଼ା ଆପଣ ଚାହିଁଲେ ପାଖରେ ପିପର ସ୍ପ୍ରେ ମଧ୍ୟ ରଖିପାରିବେ। ଯଦି ଆପଣ ରାତିରେ ଏକୁଟିଆ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି ତେବେ ସେହି ଗାଡ଼ିର ନମ୍ବର ଏବଂ ଅନ୍ୟ ବିବରଣୀ ନିଜର ନିକଟ ସମ୍ପର୍କୀୟଙ୍କୁ ଅବା ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ମଝିରେ ମଝିରେ ସେମାନଙ୍କୁ ଫୋନ୍ ମାଧ୍ୟମରେ ଆପଣ କେଉଁଠି ପହଞ୍ଚିଲେ ସେ ସ୍ଥାନ ବିଷୟରେ ମଧ୍ୟ ଜଣାନ୍ତୁ। ଯଦି ଆପଣଙ୍କ ପାଇଁ ସେ ସ୍ଥାନଟି ନୂଆ ହୋଇଥାଏ ତେବେ ଆପଣ ମୋବାଇଲରେ GPS ମାଧ୍ୟମରେ ଆପଣ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବେ। ତେବେ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ସେଥିପ୍ରତି ସଜାଗ ରହିବା, ତେବେ ଆମେ ଅନେକ ପ୍ରତିକୂଳ ପରିସ୍ଥିତିକୁ ଏଡେଇ ଯାଇପାରିବା।

ବଢି ଚାଲିଛି, ଆଉ ଏସବୁ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଭାବେ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦି ଏମିତି କ୍ରମାଗତ ଅବସ୍ଥା ଲାଗି ରହିବ ତେବେ ଆମର ବଞ୍ଚିବା କଷ୍ଟକର ହୋଇପଡିବ। ତେବେ ଏଥିରୁ ରକ୍ଷା ପାଇବାର ଉପାୟ କଣ? ନାହିଁ, ଉପାୟ ଅଛି। ଦେଖିବାକୁ ଗଲେ ପରିବେଶର ସୁରକ୍ଷା ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରୁଛି, ଆଉ ଏଥିପାଇଁ ଆମେ ସଠିକ୍ ଭାବରେ ବର୍ଜ୍ୟବସ୍ତୁର ପରିଚାଳନା କରିବା, ପ୍ଲାଷ୍ଟିକର ବ୍ୟବହାର କରିବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ନାହିଁ, ନାଳ ନର୍ଦ୍ଦମାରେ ଅଳିଆ ପକାଇ ସେଗୁଡ଼ିକର ବାଟ ବନ୍ଦ କରିବା ନାହିଁ। ଯଦି ଆମେ ଏସବୁ ନିୟମିତ ଭାବରେ କରିବା ତେବେ ସମୟକ୍ରମେ ଆମ ପରିବେଶ ନିଶ୍ଚିତ ଭାବରେ ସ୍ୱଚ୍ଛ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

ଆପଣମାନେ କାର୍ଯ୍ୟକ୍ରମ ତ ଶୁଣିଲେ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ 2-ଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ ଆରମ୍ଭ। ଭାରତ ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକୀକରଣ କରିଛି କହିଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ଦୂରଦର୍ଶନ ଆଜି ତା'ର ସଫଳ ପ୍ରସାରଣ ଜୟଯାତ୍ରାର 67ତମ ବର୍ଷ କଲା ପୂରଣ। ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ 2026 ଆଜି ଆରମ୍ଭ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଉଦ୍ଘାଟିତ ଏହି 2-ଦିନିଆ ସମ୍ମିଳନୀରେ ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି। ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ନିରନ୍ତର ବିକାଶ ଢାଞ୍ଚାରେ ପୁନଃ ସଂଯୋଜିତ ଅର୍ଥବ୍ୟବସ୍ଥା ନୀତିଗୁଡ଼ିକୁ ସାମିଲ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପୁନଃ ବ୍ୟବହାର, ମରାମତି ଏବଂ ସଂରକ୍ଷଣ ମୂଲ୍ୟବୋଧ ଭଳି ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକୀକରଣ କରିଛି। ବର୍ଦ୍ଧିତ ଉତ୍ପାଦକ ଦାୟିତ୍ୱ, ଇପିଆର୍ ନିୟମାବଳୀ ଏବଂ ଜୀବିକା ମିଶନ ଭଳି ପଦକ୍ଷେପଗୁଡ଼ିକ ଏହି ସଂଯୋଜିତ ଅର୍ଥନୈତିକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି। ପୁନଃ ସଂଯୋଜିତ ଅର୍ଥନୀତି, ଲୋକଙ୍କ ପାଇଁ ପରିବର୍ତ୍ତନ ଓ ସମୃଦ୍ଧି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ 65ରୁ ଅଧିକ ଦେଶର 2000ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଏସିଆରେ ଆର୍ଥିକ ପରିବର୍ତ୍ତନ କ୍ଷେତ୍ରରେ ନିରନ୍ତରତାକୁ ପ୍ରୋତ୍ସାହିତ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି। ପୁନଃ ବ୍ୟବହାର, ପୁନଃ ପ୍ରସ୍ତୁତି ଏବଂ ପୁନଃ ଚକ୍ରଣକୁ ଗୁରୁତ୍ୱ ଦେଇ ବୈଶ୍ୱିକ ସ୍ତରରେ ଆର୍ଥିକ ବ୍ୟବସ୍ଥାକୁ ପୁନଃ ସଂଯୋଗୀକରଣ ସହ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଲକ୍ଷ୍ୟ ରଖିଛି। 2 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ, ସବୁଜ ଶକ୍ତି, ନିରନ୍ତର ଅର୍ଥନୀତି, ଶାସନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭଳି ପ୍ରମୁଖ ପ୍ରସଙ୍ଗ ଆଧାରରେ 4ଟି ପୂର୍ଣ୍ଣାଙ୍ଗ ଓ 16ଟି ବିଷୟବସ୍ତୁ ଆଧାରିତ ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପୁନଃ ସଂଯୋଜିତ ବ୍ୟାବସାୟିକ ରୂପରେଖକୁ ପ୍ରୋତ୍ସାହନ ଏକ ଅଂଶଗ୍ରହଣ କରିବେ। ପ୍ରତିଷ୍ଠିତ ଜାତୀୟ ଅନୁଷ୍ଠାନ ଭାରତୀୟ ବିଶ୍ୱ ବ୍ୟାପାର ପରିଷଦ ICWA ତା'ର ରୌପ୍ୟ ଜୟନ୍ତୀ ପାଳନ କରୁଛି।

0: ଏହି ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସାମ୍ପ୍ରତିକ ବିବାଦ ଓ ଯୁଦ୍ଧସ୍ଥିତି ମଧ୍ୟରେ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ ବାସ୍ତବରେ ଉଲ୍ଲେଖନୀୟ। ନୂଆଦିଲ୍ଲୀ ଘୋଷଣାନାମାକୁ ଏକ ପ୍ରମୁଖ ସଫଳତା ଭାବେ ପ୍ରଶଂସା କରି ଉପରାଷ୍ଟ୍ରପତି କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଆଇସିଡବ୍ଲ୍ୟୁଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନୁଷ୍ଠାନର ଐତିହ୍ୟ, ସଂସ୍ଥାଗତ ଢାଞ୍ଚା ଏବଂ ବୌଦ୍ଧିକ ପରମ୍ପରା ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଥିଲେ, ଭାରତ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ନିଜର ଦୃଷ୍ଟିକୋଣକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଉପସ୍ଥାପନ କରୁଛି। ଦେଶର ସ୍ୱାର୍ଥ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ହେବାରେ ଲାଗିଛି। ଜୀବଜଗତ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାୟିତ୍ୱ ବୃଦ୍ଧି ପାଇଛି। ବର୍ତ୍ତମାନର ଉଦୀୟମାନ ଭାରତ ଅଧିକରୁ ଅଧିକ ଏହାର ନିଜସ୍ୱ ଇତିହାସ, ଅଭିଜ୍ଞତା, ଆଗ୍ରହ, ଧାରଣା ଏବଂ ପରିଭାଷାକୁ ବିଶ୍ୱର ଦୃଷ୍ଟିକୋଣକୁ ଆଣିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏଚ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚିପାରିଛି। ଏକସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାରେ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଅନ୍ତର୍ଜାତୀୟ ସ୍ତରରେ ଦୂରଦର୍ଶନର ପ୍ରସାରଣ ଉପଲବ୍ଧ ହେଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ଉଦ୍ୟୋଗ ମଧ୍ୟରେ ଭାଗିଦାରିତା ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀରେ ବିମର୍ଶ 2026 ଡିଆର୍ଡିଓ ଶିଳ୍ପ ସମନ୍ୱୟ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବିଗତ ବର୍ଷଗୁଡ଼ିକରେ ଡିଆର୍ଡିଓ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ରାଡାର୍, ଯୁଦ୍ଧବିମାନ, ବୁଡ଼ାଜାହାଜ, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ, କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଆସିଛି।
1: ଅଭି ପିଛଲେ କୁଛ ବର୍ଷୋ ମେ ହମନେ ଡିଫେନ୍ସ ସେକ୍ଟର ମେ ଜୋ ରିଫର୍ମ ଦେଖେ ହୈ ମେ କହ ସକତା ହୁଁ କି ଓ ଅନପ୍ରେସିଡେଣ୍ଟେଡ ହୈ। ହମାରେ ପ୍ରଧାନମନ୍ତ୍ରୀ କେ ଭିଜନ ଔର ଲିଡରଶିପ ମେ ହମନେ କଇ ଗେମ ଚେଞ୍ଜିଂ ଫୈସଲେ ଲିଏ ଚାହେ ଓ ପଜିଟିଭ ଇଣ୍ଡିଜାଇଜେସନ ଲିଷ୍ଟ।
0: ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ଦେଶର ସର୍ବଶ୍ରେଷ୍ଠ ଖ୍ୟାତନାମା ଇଞ୍ଜିନିୟର ଭାରତରତ୍ନ ମୁଖ୍ୟଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଆଜି ଜାତୀୟ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। ଦେଶର ନିର୍ମାଣ କ୍ଷେତ୍ରକୁ ବିଶ୍ୱେଶ୍ୱରୟାଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଦେଶର ଅଭିବୃଦ୍ଧିରେ ଇଞ୍ଜିନିୟରମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର 15 ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରୟାଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱେଶ୍ୱରୟା ଜଣେ ପ୍ରତିଭାବାନ ଇଞ୍ଜିନିୟର ଥିଲେ ଯାହାଙ୍କ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରେରଣା ଯୋଗାଇଛି। ଏକ ଉତ୍ତମ ଭବିଷ୍ୟତ ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।
2: ମହାନ ଇଞ୍ଜିନିୟର୍ସ କି ହମାରି ବିରାସତ ମେ ଏକ ଐସା ରତ୍ନ ଭି ହମେ ମିଲା ଜିସକେ କାର୍ଯ୍ୟ ଆଜ ଭି ଲୋଗୋଙ୍କୁ ଅଚମ୍ବିତ କର ରହେ ହୈଁ ଔର ବେ ଥେ ଭାରତ ରତ୍ନ ଡକ୍ଟର ଏମ୍ ବିଶ୍ୱେଶ୍ୱରୟା। उन्हीं की याद में 15 सितंबर को इंजीनियर्स डे के रूप में मनाया जाता है। उनके पद चिन्हों पर चलते हुए हमारे देश के इंजीनियर पूरे विश्व में अपनी अलग पहचान बना चुके हैं। मैं इस अवसर पर सभी इंजीनियरों को उनकी निर्माण शक्ति को आदरपूर्वक नमन करता हूं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଶ୍ୱେଶ୍ୱରୟାଙ୍କ ଉଲ୍ଲେଖନୀୟ ଅବଦାନ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଶ୍ରୀ ଶାହା ଦେଶର ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେମାନଙ୍କ ନିରନ୍ତର ନବସୃଜନ ଓ ଅଭିବୃଦ୍ଧି ମାଧ୍ୟମରେ ଭାରତର ପ୍ରଗତି ଆଗେଇ ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱେଶ୍ୱରୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତର ରାଷ୍ଟ୍ର ନିର୍ମାଣ ଯାତ୍ରାରେ ତାଙ୍କର ଅସାଧାରଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ସର୍ତ୍ତ ପୂରଣ ନ ହେବା ପର୍ଯ୍ୟନ୍ତ ଆମେରିକା ସହିତ କୌଣସି ଆଲୋଚନା ହେବ ନାହିଁ ବୋଲି ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସିନ୍ ରେଜାଇ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ମୋହସିନ୍ ଦେଇଥିବା ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଦାବି କରିଛନ୍ତି ଯେ ତେହେରାନ୍ ଏହି ଚୁକ୍ତି କରିବାକୁ ଚାହୁଁଛି ଏବଂ ୱାଶିଂଟନ୍ ଏହା ସହିତ ପୁନର୍ବାର ଆଲୋଚନା କରିପାରିବ। ଚଳିତ ବର୍ଷ ଜୁନ୍ 18 ଆମେରିକା ଏବଂ ଇରାନ୍

0: ଲେବାନନ ସହିତ ସମସ୍ତ କ୍ଷେତ୍ରରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁସାରେ ଉଭୟ ଏକ ଚୂଡ଼ାନ୍ତ ରାଜିନାମାରେ ପହଞ୍ଚିବା ପାଇଁ 60 ଦିନ ମଧ୍ୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଆଲୋଚନାର ଭବିଷ୍ୟତ ଅସ୍ପଷ୍ଟ ରହିଛି। ଗ୍ରାମୀଣ ବିକାଶ ବିଭାଗ ଡିଆର୍ଡିଓ ଓ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ପିଏଫ୍ ଆର୍ଡିଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ମନ୍ତ୍ରଣାଳୟ କହିଛି। ଏହି ଭାଗିଦାରୀ ଦ୍ୱାରା ଦୀନଦୟାଲ ଅନ୍ତୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନର ଗୋଷ୍ଠୀ ବ୍ୟବସ୍ଥାଗତ ନେଟୱାର୍କର ସୁବିଧା ଉପଯୋଗ କରି ସଖୀ ଏବଂ ଅନ୍ୟ ତାଲିମପ୍ରାପ୍ତ ଗୋଷ୍ଠୀ ସହାୟକ ବ୍ୟକ୍ତିବିଶେଷ ପେନ୍ସନ୍ ସମ୍ବନ୍ଧୀୟ ସହାୟତା ଓ ପଞ୍ଜୀକରଣ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ। 2000 ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାର ଉପରେ ବ୍ୟାଙ୍କ କୌଣସି ଶୁଳ୍କ ଲାଗୁ କରିପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରୂପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ଉପରେ ବ୍ୟାଙ୍କ କିମ୍ବା ସୁବିଧା ପ୍ରଦାନକାରୀ ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଶୁଳ୍କ ଲାଗୁ କରିପାରିବେ ନାହିଁ। ଭାରତ ଓ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଜରାଟର ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଦୁଇଦିନିଆ ବିଶ୍ୱ ପୁନଃ ସଂଯୋଜିତ ଅର୍ଥନୀତି ସମ୍ମିଳନୀ ଆରମ୍ଭ। ଭାରତ ଏହାର ପ୍ରାଚୀନ ସାଂସ୍କୃତିକ ଅଭ୍ୟାସକୁ ସମସାମୟିକ ନୀତିରେ ଆଧୁନିକରଣ କରିଛି କହିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ଦୂରଦର୍ଶନ ଆଜି ତାର ସଫଳ ପ୍ରସାରଣ ଜଳଯାତ୍ରାର 67ତମ ବର୍ଷ କଲା ପୂରଣ। ଇଞ୍ଜିନିୟର୍ସ ଦିବସ ଅବସରରେ ଭାରତରତ୍ନ ଏମ୍ ବିଶ୍ୱେଶ୍ୱରୟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: The headlines. Defense Minister Rajnath Singh says government taking steps to ensure self-reliance in defense sector. Chief ministers of Uttar Pradesh, Uttarakhand, Himachal Pradesh, Haryana, Rajasthan and Delhi signed Kishau multipurpose dam project agreement for rejuvenation of Yamuna River. India committed to promoting circular economy as part of sustainable development, says Environment Minister Bhupendra Yadav. World Circular Economy Forum gets underway in Gandhinagar. Prime Minister Narendra Modi hails engineers as Karma Yogis of nation building. US court blocks Trump administration's new visa rules for foreign students and journalists. IMD forecasts heavy rainfall over Punjab, Delhi, Kutch, Tamil Nadu, Assam and Meghalaya today. And in men's cricket, India to take on Afghanistan in second T20 international in Delhi this evening. Defence Minister Rajnath Singh today said measures have been taken to ensure that India does not remain dependent on imports in the defence sector but moves towards self-reliance. He emphasized that self-reliance in defence sector can be achieved through seamless collaboration among the defence forces, research and development institutions and the industry. He called for greater dialogue, co-development and co-production to accelerate technology adoption and strengthen India's defence manufacturing ecosystem. Addressing the DRDO Industry Synergy Meet Vimarsh 2026 in New Delhi, Mr. Singh said DRDO has demonstrated its capabilities in every field, from missiles to radars, combat aircraft to submarines, electronic warfare system to artificial intelligence. The defense minister said reforms witnessed in the defense sector over the past few years are unprecedented and several game-changing decisions have also been taken.
2: अभी पिछले कुछ वर्षों में हमने डिफेंस सेक्टर में जो रिफॉर्म्स देखे हैं।
3: द रिफॉर्म्स विटनेस्ड इन द डिफेंस सेक्टर ओवर द पास्ट फ्यू इयर्स आर अनप्रेसिडेंटेड एंड सेवरल गेम चेंजिंग डिसीजंस हैव बीन टेकन। दिस इंक्लूड द पॉजिटिव इंडिजनाइजेशन लिस्ट, द मेक इन इंडिया इनिशिएटिव, आईडेक्स, अदिति एंड द डिसीजन टू एलोकेट 25% ऑफ द डिफेंस रिसर्च एंड डेवलपमेंट बजट टू द प्राइवेट सेक्टर।
2: और इसके परिणाम आप सबने महसूस भी किए।
1: Chief ministers of Uttar Pradesh, Uttarakhand, Himachal Pradesh, Haryana, Rajasthan and Delhi today signed the Kishao Multipurpose Dam Project Agreement for the rejuvenation.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟର 16 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ

0: ପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40-9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମାଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମାଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ନୂଆଖାଇ କେବଳ ଏକ ପାରମ୍ପରିକ ପର୍ବ ନୁହେଁ, ପଙ୍କ୍ତି ଭୋଜନ ଏବଂ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ଏକ ନିଚ୍ଛକ ପ୍ରତୀକ। ଏହା କେବଳ ନବାନ୍ନ ଖାଇବାର ପରମ୍ପରା ନୁହେଁ, ମାଟିମାଆକୁ ପ୍ରଣାମ, ଚାଷୀର ଶ୍ରମକୁ ସମ୍ମାନ ଏବଂ ପରିବାର ଓ ସମାଜକୁ ଏକସୂତ୍ରରେ ବାନ୍ଧିବାର ଅବସର। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ନୂଆଖାଇକୁ ସାମାଜିକ ତଥା ପାରିବାରିକ ଆତ୍ମୀୟତାର ପ୍ରତୀକ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହି ପର୍ବ ସମସ୍ତଙ୍କ ମନରୁ ଭେଦଭାବ ଦୂର କରି ଏକତା ସୂତ୍ରରେ ବାନ୍ଧିଦେଉ ବୋଲି ଶ୍ରୀ ମାଝୀ କାମନା କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ପୁରପଲ୍ଲୀରେ ଇଷ୍ଟଦେବୀ ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ରାଜପରିବାର ଏକାଠି ନୂଆ ଖାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି,
2: ସମସ୍ତଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ମୁଁ ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ମା ଦଶମତୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ମୋର କୃତଜ୍ଞତା ଜ୍ଞାପନ କରିବା ପାଇଁ ଚାହେଁ। ନୂଆ ଅନ୍ନ ଖାଇବା ଯେଉଁ ପରମ୍ପରା ଆମର ରହିଛି, ଆମ ଦେବାଦେବୀଙ୍କୁ ସେ ଭୋଗ ଲଗାଇଲା ପରେ ସମସ୍ତ ପଶ୍ଚିମ ଓଡ଼ିଶାବାସୀ ସେ ଅନ୍ନକୁ ସେବନ କରନ୍ତି ଏବଂ ତାପରେ ପରିବାରର ସମସ୍ତେ ଭେଟଘାଟ ନିଜ ନିଜ ଭିତରେ ହୁଅନ୍ତି।
1: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପର୍ବ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗିବା ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇ ପରିବାର ସହ ନୂଆ ଖାଇଛନ୍ତି। ଜିଲ୍ଲାର ଅନେକ ସ୍ଥାନରେ ନୂଆଖାଇ ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ସୁବର୍ଣ୍ଣପୁରର ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡ୍ୟା କହିଛନ୍ତି,
3: ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଧାର୍ଯ୍ୟ ସମୟରେ ନବାନ୍ନ ଲାଗି କରାଯାଇଛି। ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ନିଆଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଲୋକେ ନିଜ ନିଜର ଗ୍ରାମ ଦେବାଦେବୀଙ୍କ ନବାନ୍ନ ଲାଗି କରିବା ସହ ଘରେ ଘରେ ନବାନ୍ନ ଭକ୍ଷଣ କରିଥିଲେ। ମାଟିର ଏହି ମହାପର୍ବ ପରମ୍ପରା ସଂସ୍କୃତି ନୂତନ ସମ୍ଭାବନା ଆଣିଦେଉ। ସମସ୍ତଙ୍କୁ ନୂଆଖାଇ ଜୁହାର। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୁରକ୍ଷିତ ଓ ବିକଶିତ ଓଡ଼ିଶା ଆଜିଠାରୁ ଆରମ୍ଭ ହୋଇଛି। ଅଭିଯାନ ଅଧୀନରେ ବିଭିନ୍ନ ମଲ୍, ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦିରେ ଅଗ୍ନି ନିର୍ବାପକ ଓ ଅନ୍ୟାନ୍ୟ ଅଗ୍ନି ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରାଯାଉଛି। ଚଳିତ ବର୍ଷ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା ତଥା ନିୟମ ଉଲ୍ଲଂଘନ କରି ଚାଲୁଥିବା ପ୍ରାୟ 800ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରାଯାଇଛି। ଏହି ଅଭିଯାନ ଆସନ୍ତା ମାସ 15 ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ଅଭିଯାନ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କର ଅବଦାନ ତଥା ବିଶିଷ୍ଟ ଇଞ୍ଜିନିୟର ସାର୍ ଏମ୍ ବିଶ୍ୱେଶ୍ୱର ରାୟଙ୍କ ଜନ୍ମବାର୍ଷିକୀ ଅବସରରେ

ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରାଯାଉଛି। 1960 ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି। ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯନ୍ତ୍ରୀଙ୍କର ଭୂମିକାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଉତ୍ତମ ଭବିଷ୍ୟତ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ରଖୁଥିବା ଦେଶର ଇଞ୍ଜିନିୟରମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି, ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଦୂରଦୃଷ୍ଟି ଇଞ୍ଜିନିୟରିଂ କ୍ଷେତ୍ରରେ ଉତ୍କର୍ଷ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପଣ ଭାରତର ପ୍ରଗତିରେ ଏକ ସ୍ଥାୟୀ ଅବଦାନ ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଞ୍ଜିନିୟରିଂ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି, ଓଡ଼ିଶା ତଥା ଭାରତକୁ ସୁଦୃଢ଼, ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରର ମୂଲ୍ୟବୋଧ, ମାନବ ଅଧିକାର ଓ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଗଣତନ୍ତ୍ର ହେଉଛି ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ରର ମୂଳଦୁଆ। ଏହାର ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଧିକାର, ସମାନତା, ନ୍ୟାୟ ଓ କଲ୍ୟାଣକୁ ସୁନିଶ୍ଚିତ କରି ଏକ ବିକଶିତ ସମୃଦ୍ଧ ରାଷ୍ଟ୍ର ନିର୍ମାଣରେ ନାଗରିକମାନେ ନିଜର ଯୋଗଦାନ ରଖିବା ଆବଶ୍ୟକ। ଆଜିର ଦିନ ସମସ୍ତଙ୍କୁ ସ୍ମରଣ କରାଇଥାଏ, ଗଣତନ୍ତ୍ରର ସୁରକ୍ଷା କେବଳ ସରକାର କିମ୍ବା ରାଜନୈତିକ ବ୍ୟବସ୍ଥାର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଓ ଦାୟିତ୍ୱଶୀଳ ଅଂଶଗ୍ରହଣ ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଥାଏ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଗଣତନ୍ତ୍ର ହେଉଛି ପ୍ରତ୍ୟେକ ନାଗରିକଙ୍କ ସ୍ୱର। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ରହିଛି। ବିବିଧତାର ଏକତା ସହିତ ପ୍ରତ୍ୟେକ ଭୋଟ୍ ଶକ୍ତି ଭାରତର ଗଣତନ୍ତ୍ରର ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ହେଉଛି ଜନସାଧାରଣଙ୍କ ସ୍ୱର ଓ ଅଧିକାର। ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଓ ଜନତାଙ୍କ ଶାସନ ହିଁ ପ୍ରକୃତ ଗଣତନ୍ତ୍ର। ଦୂରଦର୍ଶନ ଆଜି ତାର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ମସିହା ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ମସିହା ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ୍ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏସ୍ ସେବା ଜରିଆରେ ଦେଶର 100% ଲୋକଙ୍କ ପାଖରେ ଦୂରଦର୍ଶନର ପ୍ରସାରଣ ସେବା ପହଞ୍ଚିପାରିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତି ପ୍ରସ୍ତାବ ଲୀଳା ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖରେ ଥିବା ଖଟ ଉପରେ ରାମକୃଷ୍ଣଙ୍କୁ ବିଜେ କରାଇବେ। ସେଠାରେ ଅନ୍ଧହସ୍ତି ଲୀଳା ପ୍ରସ୍ତାବ ନୀତି ସମ୍ପନ୍ନ ହେବା ପରେ ଶୀତଳ ଭୋଗମଣ ହିଁ କରାଯିବ। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ମୌସୁମୀ ନିମ୍ନ ଚାପରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ଯୋଗୁଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଧାର୍ଯ୍ୟ ସମୟରେ ମା ସମଲେଶ୍ୱରୀଙ୍କ ନିକଟରେ ଲାଗିଲା ନବାନ୍ନ। ସୁରକ୍ଷିତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଇଞ୍ଜିନିୟର୍ସ ଦିବସ। ଏବଂ ରାଜ୍ୟରେ 16 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେଲେ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଗୀତଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ବାଟ ବାଟ କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

0: ଏଜେନ୍ସିଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍।

0: ନୂଆଖାଇ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ପଲ୍ଲିନା ସରଘରିଆ, ଆଉ ମୋ ସହିତ ଅଛନ୍ତି
1: ମୁଁ ସୁନିତା ବେହେରା।
0: ନମସ୍କାର। ନୂଆଖାଇ ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ପର୍ବ। ଏହି ପର୍ବ ପଶ୍ଚିମ ଓଡ଼ିଶାରେ ବିଶେଷ ଆନନ୍ଦ ଏବଂ ଉତ୍ସାହରେ ପାଳନ କରାଯାଏ। ନୂଆଖାଇର ଅର୍ଥ ହେଉଛି ନୂଆ ଅମଳର ଧାନକୁ ପ୍ରଥମେ ଗ୍ରହଣ କରିବା। ଏହି ଦିନ ଚାଷୀମାନେ ନୂଆ ଧାନରେ ପ୍ରସ୍ତୁତ ଖାଦ୍ୟ ଦେବଦେବୀଙ୍କୁ ଅର୍ପଣ କରନ୍ତି। ମା ସମଲେଶ୍ୱରୀଙ୍କୁ ଏହି ପର୍ବରେ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଏ। ଜନସାଧାରଣ ନୂଆ ପୋଷାକ ପିନ୍ଧି ପରସ୍ପରକୁ ନୂଆଖାଇ ଜୁହାର କରନ୍ତି। ଘରେ ଘରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା ଏବଂ ଖାଦ୍ୟ ପ୍ରସ୍ତୁତ ହୁଏ। ଏହି ଅବସରରେ ନୃତ୍ୟ, ଗୀତ ଏବଂ ବିଭିନ୍ନ ଲୋକକଳାର ଆୟୋଜନ ମଧ୍ୟ ହୁଏ। ନୂଆଖାଇ ପରିବାର ଏବଂ ସମାଜ ମଧ୍ୟରେ ଏକତା, ଭାଇଚାରା ଏବଂ ମିଳନର ଭାବନା ବଢ଼ାଏ। ନୂଆଖାଇ ଆମ ଓଡ଼ିଆ ସଂସ୍କୃତି, କୃଷି ଏବଂ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ତେବେ ଏହି ନୂଆଖାଇ ପର୍ବକୁ ଆଉ ଟିକେ ରଙ୍ଗୀନ କରିବା, ଆସନ୍ତୁ ଶୁଣିବା ଆଜିର ବିଶେଷ ଉପସ୍ଥାପନା ଗୀତି କଥା ପ୍ରେମ ଏକ ଜହ୍ନରାତି। କେଉଁ ଏକ ଅଜଣା ରାଜ୍ୟରୁ ଆସି ମୋ ଛାତି ତଳେ ଘର କରି ଚିରଦିନ ଲାଗି ରହିଗଲ। ମୋ ମନ ଗହନର ଅକୁହା ଆବେଗକୁ ତମେ କଣ ବୁଝିପାରୁନ? ସତରେ ମୁଁ ନିଜେ ବୁଝିପାରୁନି, ତମକୁ କେମିତି କହିବି। ତୁମରି ପ୍ରେମର ନିଆଁରେ ମୁଁ କେତେ ଦଗ୍ଧ, କେତେ ଛଟପଟ ହେଉଛି।

ହୃଦୟର ଭାବନା ହୃଦୟ ଭିତରେ ରହିଯାଇଛି। ପ୍ରିୟାର ପ୍ରେମର ଅଥଳ ସାଗରରେ ବୁଡ଼ି ରହିଥିଲେ ମଧ୍ୟ ମନର କଥାକୁ ପ୍ରକାଶ କରିବା କଷ୍ଟକର ହୋଇଯାଇଛି। ଆକାଶରେ ତାରାକୁ ଦେଖିଲେ ତା ମୁହଁ ଦିଶୁଛି, ଧୀର ପବନରେ ସତେ ଯେମିତି ତାର ସୁର ମନକୁ ଆନମନା କରୁଛି।

ବିରହ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ପ୍ରେମ ଯେତିକି ଆନନ୍ଦ ଦିଏ, ବିରହ ତାଠାରୁ ବହୁ ଗୁଣରେ ଯନ୍ତ୍ରଣା ଦିଏ। ବିରହୀ ପ୍ରେମିକର ହୃଦୟର ଯନ୍ତ୍ରଣା ଉତ୍ତପ୍ତ ମରୁବାଲି ଭଳି ହୋଇଥାଏ। ମନର ମଣିଷର ବିଚ୍ଛେଦ ହୃଦୟକୁ କ୍ଷତାକ୍ତ କରିବା ସହିତ ଭରା ଫଗୁଣରେ ମଧ୍ୟ ବୈଶାଖର ତାତି ଅନୁଭବ କରିଦିଏ।

ଶୁଣିଲେ ଗୀତି କଥା ପ୍ରେମ ଏକ ଜହ୍ନା ରାତି। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କର ବହୁମୂଲ୍ୟ ମତାମତ ଲେଖି ଚିଠି ଖଣ୍ଡିଏ ନିଶ୍ଚୟ ଦେବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ଼ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରଖି ରହୁଛୁ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣନ୍ତୁ ହେଲୋ ବାରିପଦା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ

ପ୍ରତି ବୁଧବାର ଅପରାହ୍ନ 4-5 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଲା 06792254105। ନମ୍ବରଟି ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଲା 06792254105। ସୂଚନାଟି ଏତିକିରେ ଶେଷ ହେଲା।

ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ।

0: ଶ୍ରୋତାବନ୍ଧୁ ଶୁଣନ୍ତୁ, ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ, ଉପସ୍ଥାପନରେ ମୁଁ ମମତା ବେହେରା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପିଲାଟା ପାଣିଆ ଧାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ, ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଇଡ୍କୋ ଇନ୍ଫୋଭ୍ୟାଲି ଟୁରେ ନିର୍ମାଣ ହେବ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଏଥିରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ଏବଂ ରାଜ୍ୟରୁ ଆସନ୍ତା 4 ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା।

0: ୟୁନିଟ୍ ଅନୁମୋଦନ କମିଟି ୟୁଏସିର 217ତମ ବୈଠକରେ ଭୁବନେଶ୍ୱରସ୍ଥିତ ଇଡ୍କୋ ଇନ୍ଫୋଭ୍ୟାଲି 2ରେ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଅନୁମୋଦନ ମିଳିଛି। ପ୍ରସ୍ତାବିତ 21 ଏକରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ଉନ୍ନତ ସେମିକଣ୍ଡକ୍ଟର ଉତ୍ପାଦନ ହେବା ସହ ଏହି ପ୍ରକଳ୍ପରେ 3,406 କୋଟି ଟଙ୍କା ନିବେଶ ହେବାର ପ୍ରସ୍ତାବ ରହିଛି। ଏହାଦ୍ୱାରା ପ୍ରାୟ 1,270 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରକଳ୍ପ ମାଧ୍ୟମରେ ଆଗାମୀ 5 ବର୍ଷ ମଧ୍ୟରେ 7,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରପ୍ତାନୀ କାରବାର ସୃଷ୍ଟି କରିବାର ଆଶା କରାଯାଉଛି। ଏହି ସମୟ ମଧ୍ୟରେ ପ୍ରକଳ୍ପ ଦ୍ୱାରା ପ୍ରାୟ 4,523 କୋଟି ଟଙ୍କାର ବୈଦେଶିକ ମୁଦ୍ରା ହାସଲ କରିବ ବୋଲି ଆକଳନ କରାଯାଇଛି। ଦେଶବ୍ୟାପୀ ଆସନ୍ତା ଗୁରୁବାରଠାରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ଅଧୀନରେ ଭୁବନେଶ୍ୱର ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବାରାଣସୀ ଗସ୍ତ କରିବେ। ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବଶକ୍ତିମାନେ ଏହି 25 ଦିନିଆ କାର୍ଯ୍ୟକ୍ରମରେ ବାଡ଼ନଗର ଅଭିମୁଖେ ଯାତ୍ରା କରିବେ। ବିକଶିତ ଭାରତର ସଂକଳ୍ପ ନୂତନ ଆଶା ଉଦ୍ଦୀପନାର ମୁକସାକ୍ଷୀ ଯୁବବର୍ଗ ବୋଲି ଏହି ସେବା ସଂକଳ୍ପ ଯାତ୍ରାକୁ ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,
1: ସେବା ସଂକଳ୍ପ ଅଭିଯାନ ଏକ ମାସ ବ୍ୟାପୀ ହେବ। ଭୁବନେଶ୍ୱରରୁ ବାହାରିଛନ୍ତି, ବନାରସରେ ପହଞ୍ଚିବେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଏ ଯୁବ ଭାରତ ବା ଯୁବଶକ୍ତିମାନେ ଏକ 25 ଦିନିଆ ପ୍ରଶିକ୍ଷଣ ହିସାବରେ, କଲଚରାଲ ଏକ୍ସଚେଞ୍ଜ ହିସାବରେ, ଡେଭଲପମେଣ୍ଟର ମୁକସାକ୍ଷୀ ଦେଖିବା ପାଇଁ ସେମାନେ ଯିବେ କି କେମିତି ମୋଦି ଯୁଗରେ, ମୋଦି ଆସିବା ପରେ 25 ବର୍ଷ ଭିତରେ କେମିତି ଟ୍ରାନ୍ସଫର୍ମେସନ ହେଇଛି ଲୋକଙ୍କ ଲାଇଫ ଏବଂ ଯୁବକମାନେ କେମିତି ଆତ୍ମନିର୍ଭର ହେଇଛନ୍ତି।
0: ଏହି ଯାତ୍ରାରେ ଜଳ, ଜନ ଓ ସେବାକୁ ଗୁରୁତ୍ୱ ଦିଆଯାଇଛି। ସେବା ସଂକଳ୍ପ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେବା ସଂକଳ୍ପ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲାରେ ଏହାକୁ ଜନସେବା ଓ ଜନଭାଗିଦାରୀ ମାଧ୍ୟମରେ ସାମାଜିକ ଦାୟିତ୍ୱ ଭାବେ ପାଳନ କରାଯିବ। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯିବା ନେଇ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପରିସରରେ କେରଳମ୍, ରାଜସ୍ଥାନ ଏବଂ ପଞ୍ଜାବରୁ ଆସିଥିବା ସମ୍ବାଦ ପ୍ରତିନିଧିଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିନିଧିମାନେ ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସିର ଅଧିକାରୀମାନଙ୍କ ସହ ଆଧୁନିକ ଗଣମାଧ୍ୟମ ପରିବେଶ ଏବଂ ସାମ୍ବାଦିକତାରେ ବଦଳୁଥିବା ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ପିଆଇବି ଏବଂ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଡିଜିଟାଲ ଯୁଗରେ ସାମ୍ବାଦିକତା କ୍ଷେତ୍ରରେ ହେଉଥିବା ଦ୍ରୁତ ପରିବର୍ତ୍ତନ ଏବଂ ଏହାର ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ ସକାଳ 9:40ରୁ 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା'ଙ୍କର ଆଶୀର୍ବାଦ ଲାଭ ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ନୂଆଖାଇ ଅବସରରେ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରିବା ସହ ଦେଶର ସମୃଦ୍ଧି କାମନା କରିଛନ୍ତି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମଠାରେ ବୃହତ ଦଣ୍ଡସେନା ପରିବାରର 1,000ରୁ ଉର୍ଦ୍ଧ୍ୱ ସଦସ୍ୟ ଏକତ୍ର ନବାନ୍ନ ଖାଇ ପର୍ବ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚିତ୍ରକୋଟଠାରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ସବରେ ଯୋଗଦେଇ ସମସ୍ତଙ୍କର ସୁଖ, ଶାନ୍ତି ଓ ସୁସ୍ଥ ଜୀବନ କାମନା କରିଛନ୍ତି। କଟକସ୍ଥିତ ସାରଳା ଭବନ ପରିସରରେ ନୂଆଖାଇ ଭେଟଘାଟ ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ରୀତିରେ ନବାନ୍ନ ଲାଗି କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗ୍ରାମୀଣ ବିକାଶ ବିଭାଗ, ଡିଓଆର୍ଡି ଓ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ପିଏଫ୍ଆର୍ଡିଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗ୍ରାମୀଣ ପରିବାର ମଧ୍ୟରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ମନ୍ତ୍ରଣାଳୟ କହିଛି। ଏହି ଭାଗିଦାରୀ ଦ୍ୱାରା ଦୀନଦୟାଲ ଅନ୍ତୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନର ଗୋଷ୍ଠୀ ବ୍ୟବସ୍ଥାଗତ ନେଟୱାର୍କର ସୁବିଧା ଉପଯୋଗ କରି ସଖୀ ଏବଂ ଅନ୍ୟ ତାଲିମପ୍ରାପ୍ତ ଗୋଷ୍ଠୀ ସହାୟକ ବ୍ୟକ୍ତିବିଶେଷ ପେନ୍ସନ୍ ସମ୍ବନ୍ଧୀୟ ସହାୟତା ଓ ପଞ୍ଜୀକରଣ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ। ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 67 ବର୍ଷ ପୂରଣ କରିଛି। 1969 ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ

ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। 1975 ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ସଂଖ୍ୟାଧିକ ଷ୍ଟୁଡିଓ, ସାଟେଲାଇଟ୍ ଏବଂ ଡିଟିଏଚ୍ ସେବା ଜରିଆରେ ଦେଶର 100%

0: ବଲାଙ୍ଗୀରର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା ସୁରେଶ୍ୱରୀ ଏବଂ ଅନ୍ୟ ଇଷ୍ଟଦେବୀଙ୍କ ନିକଟରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ନବାନ୍ନ ଲାଗି ହୋଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ବିଭିନ୍ନ ଦେବୀପୀଠଗୁଡ଼ିକରେ ନବାନ୍ନ ଲାଗି ହୋଇଥିଲା। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ବର୍ଷ ଆରମ୍ଭରୁ ଉତ୍ପାଦିତ ଶସ୍ୟର ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପଙ୍କ୍ତି ଭୋଜନରେ ଆପ୍ୟାୟିତ କରିବାର ଆନନ୍ଦ ଉଲ୍ଲାସର ଧାରା। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂଆଖାଇ ସାମାନ୍ୟ ଅଲଗା ଅଲଗା ଭାବେ ପାଳନ କରାଯିବାର ଦୃଷ୍ଟାନ୍ତ ରହିଛି। ଇଷ୍ଟଦେବୀଙ୍କ ପାଖରେ ନୂଆ ଚାଉଳ ଭୋଗ ଲାଗି ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପରିବାରରେ ସମସ୍ତ ସାତ୍ତ୍ୱିକ ଭୋଜନ ପ୍ରସ୍ତୁତ କଲାପରେ ଠାକୁରଙ୍କୁ ଏକାସାଙ୍ଗରେ ଭୋଗ ଲଗାଯାଏ। ନୂଆ ଚାଉଳ ସହିତ କେତେକ ସ୍ଥାନରେ ପ୍ରଥମେ ସାରୁପତ୍ର ଶାଗ ବାଉଁଶ କରଡ଼ି ପ୍ରଥମ କରି ଭୋଗ ଲଗାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସାରୁ ଶାଗ ପରିବର୍ତ୍ତେ ବୋଇତି କଖାରୁ ଶାଗ ଭୋଗ ଲଗାଯାଇଥାଏ। ନୂଆଖାଇ କେବଳ ପରିବାର ମଧ୍ୟରେ ସୀମିତ ନ ରହି କେତେକ ସ୍ଥାନରେ ପୁରା ଗ୍ରାମବାସୀ ଏକାଠି ହୋଇ ନୂଆଖାଇବାର ପରମ୍ପରା ରହିଛି। ନୂଆଖାଇ ପାଳନ ନିମନ୍ତେ ଆଗରୁ ପଣ୍ଡିତ ସଭାରେ ଲଗ୍ନ ବା ତିଥି ନିର୍ଣ୍ଣୟ କରାଯାଇଥାଏ। ପୂର୍ବକାଳରେ ରାଜାମାନେ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ନୂଆ ଖାଉଥିଲେ। ରାଜରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କର ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରିଥାନ୍ତି। ଇତିହାସ ପୃଷ୍ଠାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ 1991 ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ମାସ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା। ତତ୍କାଳୀନ ବିଜୁ ପଟ୍ଟନାୟକ ସରକାରଙ୍କ ସମୟରେ ନୂଆଖାଇ ପର୍ବକୁ ପାଳନ କରିବା ପାଇଁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଥିଲା। ସର୍ବସମ୍ମତିକ୍ରମେ ପଶ୍ଚିମ ଓଡ଼ିଶାବାସୀ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟିକୁ ନୂଆଖାଇ ଭାବେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ପରମ୍ପରା ପାଳିତ ହୋଇଆସୁଛି। ହେଲେ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଉଥିବା ବେଳେ ଏହି ଅଞ୍ଚଳର ପୂର୍ବ ଭାଗରେ ମହାଳୟା ତିଥି ମଧ୍ୟରେ ନବାନ୍ନ ଖାଇବାର ବିଧିବିଧାନ ରହିଛି। ନୂଆଖାଇ ପାଳନ ପରଦିନ ନୂଆଖାଇବାସୀ ପାଳନ ହୁଏ। ବିଭିନ୍ନ ପ୍ରକାର ଖାଦ୍ୟ ସହିତ ପାରମ୍ପରିକ ଖେଳରେ ସମୟ ଅତିବାହିତ ହୁଏ। ପଶ୍ଚିମ ଓଡ଼ିଶାବାସୀମାନେ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭିଟାମାଟିକୁ ଆସିପାରନ୍ତି ନାହିଁ ସେମାନେ ଏହି ମହାନ ପର୍ବର ମହକ ପାଇବା ପାଇଁ ନିଜ ନିଜ କର୍ମକ୍ଷେତ୍ରରେ ନୂଆଖାଇ ଭେଟଘାଟର ଆୟୋଜନ କରିଥାନ୍ତି। ଏହି ପରମ୍ପରା ଦ୍ୱାରା ଓଡ଼ିଶା ବାହାରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ହୋଇପାରୁଛି। ବାହାର ରାଜ୍ୟର ଲୋକମାନେ ନୂଆଖାଇର ମହାନ ପରମ୍ପରା ବିଷୟରେ ମାନବିକତାର ଅର୍ଥ ଜୀବନର ଶିକ୍ଷା ଓ ଈଶ୍ୱରଙ୍କ ସଂଜ୍ଞା ବାବଦରେ ଜାଣିବାକୁ ପାଇଥାନ୍ତି। ନୂଆଖାଇ ଗଣପର୍ବର ବିଶେଷତ୍ୱ ହେଉଛି ଏହାର ସାମାଜିକ ଐକ୍ୟବୋଧର ବାର୍ତ୍ତା। ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ ଉତ୍ସବ ଆୟୋଜିତ ହୋଇ ପଶ୍ଚିମ ଓଡ଼ିଶାର ନୂଆଖାଇର ମହାନ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥାଏ। କେତେକ ସ୍ଥାନରେ ବିଦେଶରେ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରବାସୀମାନେ ଏକତ୍ରିତ ହୋଇ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ନୂଆଖାଇ ପାଳନ କରିଥାନ୍ତି। ଗବେଷକମାନଙ୍କ ମତରେ ନୂଆଖାଇ ପର୍ବ ବୈଦିକ ସମୟରୁ ଆରମ୍ଭ ହୋଇଆସିଛି। ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଏହା ପରିବାରର ନିଜ ନିଜ ଭିତରେ ଭ୍ରାତୃଭାବକୁ ପରିଲକ୍ଷିତ କରିଥାଏ। ପ୍ରକୃତି ସହ ମାଟି ଓ ମଣିଷର ଯେଉଁ ଅତୁଟ ସମ୍ପର୍କ ରହିଛି ସେହି ସମ୍ପର୍କରୁ ଜାତ ଏହି କୃଷିଭିତ୍ତିକ ପର୍ବ, ଯାହାକି ସମାଜରେ ଏକତା ଭ୍ରାତୃଭାବ ପ୍ରତିଷ୍ଠା କରିବା ପାଇଁ ଗଣପର୍ବ ନୂଆଖାଇ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ନେଇ ପାଳନ କରାଯିବା ଅତ୍ୟନ୍ତ ସ୍ପୃହଣୀୟ।
1: ଶୁଣିଲେ ଆଜିର ପ୍ରସଙ୍ଗ। ଆଲେଖ୍ୟରେ ଥିଲେ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନାରେ ଥିଲେ ମହେଶ୍ୱର ସାହୁ। ଆକାଶବାଣୀ କଟକ।

ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଡମାନ ନାୟକ, ବୁଆଇ ନାୟକ, ଜେନା ଜଙ୍କ, ଗୋବିନ୍ଦ ନାୟକ, ଲେଙ୍ଗା ନାୟକ, ବୀରସିଂ ସାମାଡ, କାଇରି ନାୟକ, ରାଣୀ ନାୟକ ଏବଂ ମାଙ୍ଗୁ ନାୟକ। ଗାଈ ଜଗୁଆଳି ଜଣକ ଦିନସାରା ବଣ ଜଙ୍ଗଲରେ ବୁଲି ବୁଲି ଗାଈ ଗୋରୁ ଛେଳିଙ୍କୁ ଜଗାରଖା କରିଥାଏ। ବିଭିନ୍ନ କଣ୍ଟା ପଥର ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ତାର ଦାଦା ନାନାଙ୍କୁ ଜୋତା କିଣିଦେବାକୁ ଅନୁରୋଧ କରିଛି।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା, ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ, ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ, ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ, ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ।

0: ନୂଆଦିଲ୍ଲୀରେ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହାକୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦୃଷ୍ଟିକୋଣ ଆଧାରରେ ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଜୈସ୍ ଅହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ପାଇଁ ପାକିସ୍ତାନ ପକ୍ଷରୁ 70 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ପ୍ରଶ୍ନ ଉପରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଏଭଳି ଚତୁରତାପୂର୍ଣ୍ଣ ପଦକ୍ଷେପ ଭାରତ ପାଇଁ ନୂଆ ନୁହେଁ। ପାକିସ୍ତାନକୁ ମାସୁଦଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
1: ଲୋକମାନେ କୈକ ଦଫା ଦେଖା ହେ କି ଇସ୍ ପ୍ରକାର କା ଆଖ ମେ ଧୂଲ ଝୁକନେ ଵାଲି ହରକତ ପାକିସ୍ତାନ କରତା ରହା ହେ। ଇସସେ ଏକ ଷ୍ଟେଟ ସ୍ପନ୍ସର ଅଫ ଟେରର କେ ନାମ ପେ ଆନାଉନ୍ସମେଣ୍ଟ କରନେ କି ଜରୁରତ ନହିଁ ହେ। ଉନକୋ ଆକ୍ସନ ଲେନା ଚାହିଏ କ୍ୟୁକି ଉନକୋ ଖୁଦ ହି ପତା ହେ କି ଲୋକ କହାଁ ହେ, ଉନକୋ ରେଷ୍ଟ କରନା ଚାହିଏ।
0: ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି। ସେ ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ। ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଶ୍ରୀ ଶାହା କହିଛନ୍ତି, ପ୍ରକଳ୍ପ ସମାପ୍ତ ହେବା ପରେ ଏହି ଚୁକ୍ତିନାମା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇଯିବ। କେନ୍ଦ୍ର ସରକାର କିସାଉ ପ୍ରକଳ୍ପକୁ ଏକ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଏହି ପ୍ରକଳ୍ପର 90% ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ଅବଶିଷ୍ଟ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକ ବହନ କରିବେ। ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହାକୁ ମିଶାଇ 10 ଜଳ ସମ୍ବନ୍ଧୀୟ ବିବାଦ ସମାପ୍ତ ହେବାକୁ ଯାଉଛି। ଏହି ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସମେତ ସ୍ୱରାଷ୍ଟ୍ର ସଚିବ, କେନ୍ଦ୍ର ଜଳସମ୍ପଦ ବିଭାଗ ସଚିବ ଓ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବଗଣ ଉପସ୍ଥିତ ଥିଲେ। ଦେଶରେ କାର୍ଯ୍ୟକାରୀ ଥିବା ବିଭିନ୍ନ ନ୍ୟାୟିକ ପ୍ରାଧିକରଣର ପ୍ରିଜାଇଡିଂ ଅଧିକାରୀ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ନୂତନ ନିଯୁକ୍ତି ହେବା ପର୍ଯ୍ୟନ୍ତ କିମ୍ବା ପ୍ରାୟ 1 ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି ନେଇ ବିଚାର କରିବାକୁ କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି, ଖାଲି ପଡ଼ିବାକୁ ଯାଉଥିବା ପଦବୀ ଯୋଗୁଁ ନ୍ୟାୟାଧିକରଣ ଅଚଳ ହେବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି କୋର୍ଟରେ କହିଛନ୍ତି, ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। 14 କମ୍ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଆଧାରରେ ଶିକ୍ଷା ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି। ଜବାବ ଦାଖଲ ପାଇଁ କୋର୍ଟ 4 ସମୟ ପ୍ରଦାନ କରିଛନ୍ତି। 14 ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ପ୍ରତିଷ୍ଠାନର ପଞ୍ଜୀକରଣ, ଚିହ୍ନଟ ଏବଂ ତଦାରଖ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦେଶରେ 15 କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ବେରୋଜଗାରୀ ହାର ସାମାନ୍ୟ ହ୍ରାସ ପାଇଛି। ଗତ ମାସରେ ଏହା 5% ହୋଇଛି। ଗତ ଜୁଲାଇ ମାସରେ ଏହା 5.1% ରହିଥିଲା। ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ମାସିକ ଶ୍ରମଶକ୍ତି ଓ ବେରୋଜଗାରୀ ତଥ୍ୟରୁ ଏହି ସୂଚନା ମିଳିଛି। ଗତ ମାସରେ ଗ୍ରାମାଞ୍ଚଳ ବେକାରୀ ହାର 4.1%କୁ ହ୍ରାସ ପାଇଛି। ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସାମଗ୍ରିକ ବେରୋଜଗାରୀ ହାର 5.1% ଏବଂ ପୁରୁଷଙ୍କ କ୍ଷେତ୍ରରେ 4.9%କୁ ହ୍ରାସ ପାଇଥିବା ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଆଜି ନିର୍ଦ୍ଧାରିତ ସମୟ 9:40 9:54 ମଧ୍ୟରେ ନବାନ୍ନ ଲାଗି କରାଯାଇଥିଲା। ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା'ଙ୍କ ନିକଟରେ ଅର୍ପଣ କରାଯିବା ସହ ମନ୍ଦିର ପରିସରରେ ଥିବା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ସମ୍ପନ୍ନ ହୋଇଛି। ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ପରିବାର ସଦସ୍ୟମାନେ ଏକାଠି ବସି ନୂଆ ଖାଇବା ସହ ପରସ୍ପରକୁ ନୂଆଖାଇ ଜୁହାର ଭେଟ ହୋଇଛନ୍ତି। କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ର ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟନାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ଅନ୍ନକୁ ସମସ୍ତେ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନଚୂଣ ମାଝି ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଖ୍ୟାତନାମା ଇଞ୍ଜିନିୟର

0: ଭାରତରତ୍ନ ମୁଖ୍ୟ ଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଆଜି ଜାତୀୟ ଇଞ୍ଜିନିୟର ଦିବସ ପାଳନ କରାଯାଉଛି। ଦେଶର ନିର୍ମାଣ କ୍ଷେତ୍ରକୁ ବିଶ୍ୱେଶ୍ୱରାୟଙ୍କ ଅବଦାନକୁ ସ୍ମରଣ କରିବା ଏବଂ ଦେଶର ଅଭିବୃଦ୍ଧିରେ ଇଞ୍ଜିନିୟରମାନଙ୍କ ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର 15 ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ ବିଶ୍ୱେଶ୍ୱରାୟଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି, ଶ୍ରୀ ବିଶ୍ୱେଶ୍ୱରାୟ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ର ନିର୍ମାତା ଓ ବିଶିଷ୍ଟ ଇଞ୍ଜିନିୟର ଥିଲେ। ତାଙ୍କ ଅବଦାନ ଯୁଗ ଯୁଗ ଧରି ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଆଜିର ଇଞ୍ଜିନିୟରିଂ ଦିବସ ଅବସରରେ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଦେଶର ଇଞ୍ଜିନିୟରମାନେ ନବସୃଜନକୁ ଆପଣାଇ ଏକ ଦୃଢ଼ ଭାରତ ଗଠନ କରିବେ ବୋଲି ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱେଶ୍ୱରାୟ ଜଣେ ପ୍ରତିଭାବାନ ଇଞ୍ଜିନିୟର ଥିଲେ ଯାହାଙ୍କ ରାଷ୍ଟ୍ର ନିର୍ମାଣ ଦୃଷ୍ଟିକୋଣ ନାଗରିକମାନଙ୍କୁ ପ୍ରେରଣା ଯୋଗାଇଛି। ଏକ ଉତ୍ତମ ଭବିଷ୍ୟତ ପାଇଁ ନିର୍ମାଣ, ନବସୃଜନ ଏବଂ ସମାଧାନ ପ୍ରଦାନ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍ଗଳାର ବିଶିଷ୍ଟ ଲେଖକ ଓ ଉପନ୍ୟାସିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ 150ତମ ଜନ୍ମବାର୍ଷିକ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଚଟ୍ଟୋପାଧ୍ୟାୟଙ୍କ ସାହିତ୍ୟ ପ୍ରାୟ ସମସ୍ତ ଭାରତୀୟ ଭାଷା ଓ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି। ଉନବିଂଶ ଶତାବ୍ଦୀର ଭାରତ ବିଶେଷକରି ବଙ୍ଗାଳୀ ସମାଜର ଚିତ୍ରକୁ ଅଭିନବ ଭାବରେ ଉପସ୍ଥାପନ କରିଥିବା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ସଂସ୍କାର, ମହିଳା ଅଧିକାର ଓ ଜାତୀୟତାବାଦ ପାଇଁ ତାଙ୍କର ପ୍ରତିବଦ୍ଧତା ଉଲ୍ଲେଖନୀୟ। ଯୁବକମାନଙ୍କୁ ଶରତ ଚନ୍ଦ୍ରଙ୍କ ସାହିତ୍ୟ ପାଠ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିହାରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ବିହାରର 15 ଜିଲ୍ଲାର 88 ବ୍ଲକର 49 ଲକ୍ଷ ଲୋକ ଚଳିତ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସିଧାସଳଖ ସୁବିଧା ହସ୍ତାନ୍ତର ଦ୍ୱାରା ବନ୍ୟା ପ୍ରଭାବିତ 8,37,472 ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ 1,500ରୁ ଉର୍ଦ୍ଧ ବୋଟ୍ ମୁତୟନ କରାଯାଇଛି। 1,260 ଗୋଷ୍ଠୀଗତ ରୋଷେଇ ଘର ଜରିଆରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। କେରଳରେ ସୃଷ୍ଟ ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି। ରାଜ୍ୟ ଶକ୍ତିମନ୍ତ୍ରୀ ସନି ଜୋସେଫ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିଦ୍ୟୁତ୍ ଅଭାବ ଦୂର କରିବା ପାଇଁ ଅଧିକ ହାରରେ କ୍ରୟ କରିବାକୁ ସରକାର ବିଚାର କରୁଛନ୍ତି। ବିଦ୍ୟୁତ୍ କାଟ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ଭି ମୁରଲୀଧରନ ବିଦ୍ୟୁତ୍ କାଟ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭାରତ ଆଫଗାନିସ୍ତାନ ପୁରୁଷ ବର୍ଗ ଚଳିତ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଗତ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଆସନ୍ତା ଗୁରୁବାର ଦିନ ସେହି ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ଉପରେ ଚୀନ୍ ସହ ହୋଇଛି ଦ୍ୱିପାକ୍ଷିକ ଆଲୋଚନା, ଯମୁନା ନଦୀର ପୁନରୁଦ୍ଧାର ପାଇଁ କିସାଉ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଚୁକ୍ତିନାମାରେ ସ୍ୱାକ୍ଷର କଲେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ, ନ୍ୟାୟିକ ପ୍ରାଧିକରଣର ନୂତନ ନିଯୁକ୍ତି ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଧିକାରୀ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ, ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ, ଏବଂ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମା ମାଟିରୁ ଉତ୍ପାଦିତ ପ୍ରଥମ ଶସ୍ୟର ଅନ୍ନରୂପୀ ବୀଜକୁ ଈଶ୍ୱରଙ୍କ ପାଖରେ ସମର୍ପି ଦେବାର ମହାର୍ଘ ପରମ୍ପରା ଗଣପର୍ବ ନୂଆଖାଇ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଖୁବ୍ ଆନନ୍ଦ ଉତ୍ସାହରେ ଆଜି ପାଳିତ ହୋଇଛି। ପୂର୍ବ ନିର୍ଦ୍ଧାରିତ

0: ମତେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗି ପରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିବା ସହ ନୂଆ ଖାଇଛନ୍ତି। ପ୍ରକୃତି, ସଂସ୍କୃତି ଓ ମାନବୀୟ ଜୀବନଧାରାର ସମୃଦ୍ଧ ସଂସ୍କୃତିର ଅନନ୍ୟ ଗଣପର୍ବ ନୂଆଖାଇ ସଭ୍ୟତାର ମହାର୍ଘତାକୁ ସୂଚାଏ ବୋଲି କହିଛନ୍ତି ସଂସ୍କୃତି ଗବେଷକ ଡକ୍ଟର ଦେବାଶିଷ ପାଣ୍ଡିଆ।
1: ଏହି ପର୍ବ ମଣିଷକୁ ବଞ୍ଚିବାର ସଙ୍କେତ ଦିଏ, ପ୍ରକୃତି ତଥା ମନୁଷ୍ୟର ସହୋଦର ଭାବକୁ ପ୍ରକଟିତ କରେ, ପ୍ରକୃତି ପ୍ରତି ମଣିଷର ସମ୍ମାନ ଏବଂ ବସମ୍ବଦତା ଏହି ପର୍ବ ଦ୍ୱାରା ପ୍ରକଟିତ ହୋଇଥାଏ। ନବାନ୍ନ ଭକ୍ଷଣ ଏକାଧାରରେ ଆର୍ଯ୍ୟ ଆଦିବାସୀ ସଂସ୍କୃତିର ମିଳନର ସେତୁ, ପାରମ୍ପରିକ ପ୍ରଥା ସର୍ବସ୍ୱ ଆଦିବାସୀଙ୍କ କୃଷିଭିତ୍ତିକ ଅନ୍ନପୂଜାର ପରମ୍ପରା ସହିତ ଆର୍ଯ୍ୟ ବୈଦିକ ରୀତିର ଅନ୍ନପୂଜାର ସମବାୟ ଓ ସଂହତି ଏହି ନବାନ୍ନ ପର୍ବ ମଧ୍ୟରେ ନିହିତ ଥାଏ।
0: ସୁବର୍ଣ୍ଣପୁର ପୌର ପରିଷଦ ସମେତ ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସୁବର୍ଣ୍ଣପୁର ସହରାଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ସମୃଦ୍ଧ ସହର ଓ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।
2: ମାନ୍ୟବର ମୁଖ୍ୟମନ୍ତ୍ରୀ 300 ଟଙ୍କାର ପୌରପାଳିକା ମାନର ବିକାଶ ପାଇଁ ସହରୀ ବିକାଶ ଯୋଜନାରେ ତାର ଶିଳାନ୍ୟାସ ବି କରିଛନ୍ତି ଏବଂ ନିଶ୍ଚୟ ମାନ୍ୟବର ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ମାନଙ୍କର ବିକାଶ ପାଇଁ ବିଭିନ୍ନ ପ୍ରକାର ସେ PMAY ଘରର କଥା କୁହନ୍ତୁ, ସହରାଞ୍ଚଳର ଯୋଉ 2.0 କଥା କୁହନ୍ତୁ କି ସ୍ୱଚ୍ଛତା ଉପରେ କୁହନ୍ତୁ କି ଆଜି ବି ବଡ ବଡ ପ୍ରୋଜେକ୍ଟ ଯୋଉଗୁଡାକ ସହରାଞ୍ଚଳରେ ଯୋଉ କରିବାର ଆବଶ୍ୟକତା ଅଛି, ଯାହାକି ପାର୍କ ହଉ, ଗୋଶାଳା ହଉ ଏବଂ ମଲ୍ଟିପର୍ପଜ କମ୍ୟୁନିଟି ସେଣ୍ଟର ହଉ, ଇଏ ସବୁ ବି ଯାହା ଯାହା ଆବଶ୍ୟକତା ଅଛି ସରକାରଙ୍କ ତରଫରୁ ବିଶେଷ ଧ୍ୟାନ ଦେଇକି ସବୁ କାର୍ଯ୍ୟକ୍ରମ କରାହଉଛି।
0: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଭାସୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଦର ମହକୁମା ସ୍ଥିତ ସୋନପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ, ଯୁବବର୍ଗ ଓ କ୍ରୀଡ଼ାପ୍ରେମୀମାନେ ଏଥିରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ କହିଛନ୍ତି ଛାତ୍ରୀ ଇତି ସ୍ୱାଇଁ।
3: ଖେଲୋ ଇଣ୍ଡିଆ ସମ୍ବାଦ ଶୁଣିକରି ବହୁତ ଖୁସି ଲାଗିଲା। ପ୍ରଧାନମନ୍ତ୍ରୀ ଜୀ ଯେନ୍ ଭାଷଣ ଦେଲେ ସେଥିରୁ ଆମେ ବହୁତ ପ୍ରେରିତ ହେବାର ଲାଗି ପାଇନୁ। ଖେଲ ମାଧ୍ୟମରେ ବି ଆମର ଇଣ୍ଡିଆକୁ ବଢ଼ା ଯାଇପାରବା, ବିକଶିତ କରାଯାଇପାରବା।
0: ଇତିମଧ୍ୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ସାହିତ୍ୟ ସଂସଦର ସଭାପତି ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବିଶିଷ୍ଟ ଲେଖକ ଡକ୍ଟର ନୃପରାଜ ସାହୁ ଅତିଥି ଆଲୋଚକ ଭାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ସାରସ୍ୱତ ସୃଜନ ପ୍ରକୃତି ଚିତ୍ରଣ ସହ ମା, ମାଟି ଓ ମାତୃଭାଷାକୁ ନେଇ ଆଲୋଚନା କରିଥିଲେ।
4: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଏବଂ ବିଶିଷ୍ଟ କବି ଗଙ୍ଗାଧର ମେହେର ଯାହା ସବୁ କହିଯାଇଛନ୍ତି, ଆମ ଜୀବନରେ ସବୁଦିନ ତାହାର ଆବଶ୍ୟକତା ରହିଛି। ଜୀବନକୁ ସୁନ୍ଦର କରିବା ପାଇଁ, ଜଗତକୁ ସୁନ୍ଦର କରିବା ପାଇଁ ସେ ସୁନ୍ଦର ବାର୍ତ୍ତା ଦେଇ ଯାଉଛନ୍ତି।
0: ସୁବର୍ଣ୍ଣପୁରର ନିଆରା ଲଙ୍କାପୋଡ଼ି ଲୋକପର୍ବ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ଲୋକ ସଂସ୍କୃତି ଗବେଷକ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି,
5: ମୂଳତଃ ସୁବର୍ଣ୍ଣପୁର ହେଉଛି ଶ୍ରୀ ହନୁମାନଙ୍କ ପ୍ରମୁଖ ଉପାସନାର ପୀଠ। ଶ୍ରୀ ହନୁମାନ ଲଙ୍କା ଦହନର ଯେଉଁ ପରାକ୍ରମ ପ୍ରଦର୍ଶନ କରିଥିଲେ, ସେହି ପରାକ୍ରମକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ପ୍ରତିବର୍ଷ ସୁବର୍ଣ୍ଣପୁର ସହରରେ ଭାଦ୍ରବା ଅମାବାସ୍ୟା ବା ସପ୍ତପୁରୀ ଅମାବାସ୍ୟା ତିଥିରେ ଟେରାକୋଟା ହନୁମାନଙ୍କ ଲାଞ୍ଜରେ ଅଗ୍ନି ସଂଯୋଗ କରି ପିଲାମାନେ ନଗର ପରିକ୍ରମା କରନ୍ତି।
0: ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲରେ ଆପଣମାନେ ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
6: ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ଅମ୍ବିକା ମହାପାତ୍ର ଓ ନିତ୍ୟରଞ୍ଜନ ସାହୁ।

0: ଗୀତଟି କେମିତି ଲାଗିଲା?
1: ବହୁତ ସୁନ୍ଦର ପାଲା
0: ଟି। ହେଲେ ଆମେ ତ ଚାଷୀ ବନ୍ଦୀ ଲୋକ, ସବୁ କଥା ଭିତରେ ଆମେ ଚାଷବାସ କଥା ଆଗ। ତା ସହିତ ତମର ତ ଏଥର କଣ ଧାନ ବିଲରେ ଟିକେ ପାଣି ମାଡିଥିଲା, ତମେ ନାଳ କାଟି ଦେଇଥିଲ। ସବୁବେଳେ ମନେ ରଖୁଥିବ ଦାମ, ଆମେ ଯେକୌଣସି ବିଲରେ ଚାଷ କରୁ କି ବାଡିରେ ଚାଷ କରୁ, ଆମେ ଯଦି ଖାଦ୍ୟ ସାର ଠିକ ଦେଇଥିବା ବା ପୋଷକ ତତ୍ତ୍ୱ ଠିକ ଦେଇଥିବା, ତାହେଲେ ଆମ ବିଲରେ ଯୋଉ ଫସଲ କରିବା ଆମେ ଭଲ ହବ,
1: ଭଲ ହବ।
0: ବିଶେଷ କରି ଧାନ ଫସଲ, ଧାନ ଫସଲରେ ଆମେ ଯଦି ସମନ୍ୱିତ ଖାଦ୍ୟ ସାର ଦେଇଥିବା ତାହେଲେ ଆମ ଧାନ ଭଲ ହବ,
1: ନିଶ୍ଚିତ ଭଲ ହବ। ଅପା, ଆଜି କଣ ସେଇ ବିଷୟରେ କିଛି ଚର୍ଚ୍ଚା ଅଛି କି?
0: ହଁ, ଆମ କିଷାନ ବାଣୀ କାର୍ଯ୍ୟକ୍ରମରେ ଏଇ ଧାନ ଫସଲ ଉପରେ ମହାଶୟଙ୍କ ଠାରୁ ଶୁଣିଲେ କେମିତି କଣ ହୁଅନ୍ତା?
1: ଭଲ ହୁଅନ୍ତା।
0: ଆଉ ଆମେ ଜାଣିବା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା। ଆଲୋଚିକା ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଙ୍ଗଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ। ଆଉ ଆମେ ଏଇ ଧାନ ଚାଷ କେମିତି କଣ ସମନ୍ୱିତ ଖାଦ୍ୟ ସାର ତା ଦେହରେ ଦବା, କେମିତି କଣ କରିବା, ମହାଶୟ ଆମକୁ ବୁଝାଇ କହିବେ, ଆମେ ଶୁଣିବା। ଆଉ
1: ଶୁଣିବା ବାପା।
0: ଆଜିର କାର୍ଯ୍ୟକ୍ରମରେ ବିଷୟ ରହିଛି ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ମଣ୍ଡଳ କୃଷି ଅଧିକାରୀ ଶୁଭଶ୍ରୀ ନନ୍ଦ।

0: ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ରଖିଛେ ଧାନ ଫସଲରେ ସମନ୍ୱିତ ଖାଦ୍ୟସାର ପରିଚାଳନା, ଏ ବିଷୟରେ ତ କଥା ହେବା। ତା ପୂର୍ବରୁ ଟିକେ ଆମେ ଜାଣିବା ପାଇଁ ଚାହିଁବୁ ପୋଷକ ତତ୍ତ୍ୱ କ'ଣ ଏବଂ ଧାନ ଫସଲରେ ଏହାର ଉପଯୋଗିତା କ'ଣ ରହିଛି, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ଆପଣ ଯୋଉଭଳି କହିଲେ କି ଆମକୁ ଫାର୍ଷ୍ଟ ଆମେ ବୁଝିନବା କି ପୋଷକ ତତ୍ତ୍ୱଟି କ'ଣ। ଯେମିତି ଆମେ ମଣିଷମାନଙ୍କ ପାଇଁ କି ଖାଦ୍ୟ ଦରକାର, ଆମେ ଖାଦ୍ୟ ଖାଉଛୁ ବଢ଼ିବା ପାଇଁ କି, ସେଇଭଳି ଆମର ଧାନ ଫସଲ ହଉ କିମ୍ବା ସବୁ ଫସଲ ପାଇଁ କି ଆମକୁ ପୋଷକ ତତ୍ତ୍ୱ ଦରକାର ଥାଏ। ଫସଲର ବୃଦ୍ଧି ପାଇଁ କି, ଫସଲର ଅମଳ ପାଇଁ କି ଆମକୁ ପୋଷକ ତତ୍ତ୍ୱଟି ହେଲା ଫସଲର ଖାଦ୍ୟ। ଆମେ କହିପାରୁ ପୋଷକ ତତ୍ତ୍ୱ ନଦେଲେ ଆମର ଗଛର କିଛି ଉନ୍ନତି ହେଇପାରିବ ନାହିଁ। ଜାଣିଥିବା ଦରକାର ଆମମାନେ ଗଛକୁ ଆମର 17 ପୋଷକ ତତ୍ତ୍ୱ ଦରକାର ପଡ଼ିଥାଏ। 17 ଭିତରୁ ଆମର କିଛି ତ ଆମର ପ୍ରାଇମେରୀ ପୋଷକ ତତ୍ତ୍ୱ ଥାଏ ଯୋଉଟାକି ଗଛକୁ ନିହାତି ଭାବରେ ଦରକାର
0: ଥାଏ,
1: ପ୍ରାଥମିକ ଭାବରେ ଦରକାର ଥାଏ, ଯୋଉଟାକି ଆମର ହେଲା ଯବକ୍ଷାରଜାନ, ଫସ୍ଫରସ୍, ପୋଟାସିୟମ ଏବଂ ତାପରେ ମଧ୍ୟ ଆମର କ୍ୟାଲସିୟମ, ମାଗ୍ନେସିୟମ, ସଲଫର ମଧ୍ୟ ଦରକାର ପଡ଼ିଥାଏ। ତା ବାଦରେ ଆମର ଆସିବା ଆମକୁ ଯୋଉଟାକି ଅଳ୍ପ ମାତ୍ରାରେ ଦରକାର ଥାଏ, ଯୋଉଟାକି ଆମେ ppm ପାର୍ଟସ୍ ପର୍ ମିଲିୟନ ହିସାବରେ ଆମର ଗଛକୁ ଦରକାର ପଡ଼ିଥାଏ। ସେଗୁଡ଼ିକ ଆମର ହେଲା କ୍ଲୋରିନ, ଆଇରନ୍, ଜିଙ୍କ, ବୋରନ୍, ମାଙ୍ଗାନିଜ୍, ନିକେଲ ଆଉ ମଲିବେଡିନମ। ଏତିକି ଆମର ଖାଦ୍ୟ ପୋଷକ ତତ୍ତ୍ୱ ଭାବେ ଆମେ ଗଛକୁ ଦରକାର ଥାଏ। ଏଇଗୁଡ଼ିକୁ ଆମେ ପୋଷକ ତତ୍ତ୍ୱ ଭାବରେ କହୁ, ଯୋଉଟାକି ଆମେ ଆଇଦର ଆମର ମାଟିରେ ସେଗୁଡ଼ାକ ଉପଲବ୍ଧ ଥାଉ, ଯୋଉଟାକି ଗଛ ମାଟିରୁ ଚେର ବାଟେ ଟାଣିପାରିବ, ନହେଲେ ଆମେ ସାର ହଉ ଆମର ଜୈବିକ ସାର ହଉ ଯୋଉପଟେ ହେଲେ ଆମେ ତାକୁ ଗଛରେ ଦେଇଥାଉ,
0: ଧାନ ଗଛ। ତାପରେ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସମନ୍ୱିତ ପୋଷକ ତତ୍ତ୍ୱ ଯୋଉ କଥା ଟିକେ ପୂର୍ବରୁ କହୁଥିଲେ, ଏଇ ସମନ୍ୱିତ ପୋଷକ ତତ୍ତ୍ୱର ପରିଚାଳନାର ମାନେ କ'ଣ ଓ ଏହି ପରିଚାଳନା ଆବଶ୍ୟକତା କ'ଣ ରହିଛି ଏଇ ଧାନ ଫସଲ ପାଇଁ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
1: ଏଇ ବିଷୟରେ ଆମେ ଆଜି ଏଠି ବସିଛୁ ଆଲୋଚନା କରିବା ପାଇଁ କି, ସେ ବିଷୟରେ ଜାଣିବା ଆଗରୁ ପୂର୍ବକୁ ପଳେଇଯିବା। ଯେତେବେଳେ ଆମର ହରିତ କ୍ରାନ୍ତି ହେଇଥିଲା, ହରିତ କ୍ରାନ୍ତି ଆଗରୁ ଆମର ଅମଳ ଆମର ଜନସଂଖ୍ୟା ଯେତିକି ଥିଲା ତାକୁ ଯୋଗାଇବା ପାଇଁ କି ଆମେ ସଫିସିଏଣ୍ଟ ନଥିଲୁ। କିନ୍ତୁ ଆମର ଯେତେବେଳେ ହରିତ କ୍ରାନ୍ତି ହେଲା, ହରିତ କ୍ରାନ୍ତିରେ ଆମର 2 ଜିନିଷ ଉପଯୋଗ ହେଲା। ଗୋଟେ ହେଲା ଆମର ଭଲ ବିହନ, ହାଇବ୍ରିଡ୍ ଭେରାଇଟି ବିହନ ହଉ କିମ୍ବା ହାଇ ୟିଲ୍ଡିଂ ଭେରାଇଟି ବିହନ ହଉ, ଏବଂ ଆମର ସାରର ପ୍ରୟୋଗ ସେଇଠୁ ଆରମ୍ଭ ହେଲା। ଯେତେବେଳେ ଆମେ ସାରର ପ୍ରୟୋଗ ଆରମ୍ଭ କଲୁ ଏବଂ ଏଇ ବିହନ ବ୍ୟବହାର କରିବା ଆରମ୍ଭ କଲୁ, ଆମେ ପ୍ରାୟତଃ ଆମର ଅମଳ 100-200% ଅଧିକା ଆମେ ବଢ଼େଇଦେଲୁ। ଆମ ଜନସଂଖ୍ୟାକୁ ସଫିସିଏଣ୍ଟ ଖାଦ୍ୟ ଆମେ ଯୋଗାଇ ପାରିଲୁ। ଏଇଭଳି ଭାବରେ ଆମର ଚାଲିଲା, ଆମେ ସାର ପ୍ରୟୋଗ କଲୁ। ତା ଆଗରୁ ଦେଖିବେ ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରୁଥିଲେ, ତ ଯେତେବେଳେ ଆମର ହରିତ କ୍ରାନ୍ତି ପରଠୁ ଚାଷୀମାନେ ରାସାୟନିକ ସାରର ପ୍ରୟୋଗ ଆରମ୍ଭ କଲେ। ଏଇ ଜିନିଷଟି ଚାଲି ରହିଲା କାହିଁକିନା ଆମର ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାଟା ବି ବହୁତ ଦରକାର ଥିଲା, ତେଣୁକରି ଆମର ରାସାୟନିକ ସାରର ପ୍ରୟୋଗଟା ଆମର ବଢି ଚାଲିଲା। ତାପରେ ଦେଖିବେ ଧୀରେ ଧୀରେ ଆମର କଣ ହେଲା, ରାସାୟନିକ ସାର ଆମେ ପ୍ରୟୋଗ କରିବା ଯୋଗୁଁ ବହୁତ କ୍ଷତି ହଉଛି, ଆମର ଜଳବାୟୁ ପ୍ରଦୂଷଣ ହଉଛି। ଏଇ ରାସାୟନିକ ସାରଟା ଆମର ମାନେ ଯୋଉ ବଡି ଚେନ୍ ଆମ ଖାଦ୍ୟ ଥ୍ରୁରେ ଆମ ଭିତରକୁ ବି ମଧ୍ୟ ଯାଉଛି, ଖାଦ୍ୟ ଚେନ୍ରେ ମଧ୍ୟ ସେଟା ବଢି ବଢି ଚାଲିଛି। ତେଣୁକରି ଆମର ଏଠି ଉତ୍ପତ୍ତି ହେଲା ଆମର ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ମାନେ ହେଲା ଆମେ ମାଟିର ଉର୍ବରତାକୁ କାୟମ ରଖି ଆମ ଫସଲର ଅମଳଟା ମଧ୍ୟ ସ୍ଥାୟୀ ଅମଳ ପାଇବା, ଏବଂ ଆମର ଯୋଉ ଜନସଂଖ୍ୟା ପାଇଁ ଆମର ଯେତିକି ଖାଦ୍ୟ ଯୋଗାଇବା ଦରକାର ଆମେ ସେତିକି ଖାଦ୍ୟ ଅମଳ କରିପାରିବା। ତେଣୁକରି ସମନ୍ୱିତ ପୋଷକ ତତ୍ତ୍ୱର ପରିଚାଳନା ଆମେ ବିଭିନ୍ନ ଆମର ଯୋଉ ଆମ ପରିବେଶରେ ଯୋଉ ସବୁ ଜିନିଷ ବ୍ୟବହାର ହଉଛି ତାକୁ ମଧ୍ୟ ସାର ଭାବରେ ବ୍ୟବହାର କରିବା, ତା ସଙ୍ଗେ ସଙ୍ଗେ ଆମେ ରାସାୟନିକ ସାର ବି ବ୍ୟବହାର କରିବା। କାହିଁକିନା ଆମେ ଯେତିକି ଅମଳ ଏବେ ପାଉଛେ, ଆମେ ଯଦି ପୁରା ଜୈବିକ ପଦ୍ଧତିକୁ ପଳେଇଯିବା ହୁଏତ ଆମ ଅମଳ କମିଯିବ।
0: ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ସମନ୍ୱିତ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାରର ଉତ୍ପାଦନ ଗୁଡିକ କ'ଣ କ'ଣ ସାଧାରଣତଃ ଏଇ ଧାନ ଫସଲ ପାଇଁ?
1: ଏଇ ପରିଚାଳନାଟାକୁ ଆପଣେଇବା ପାଇଁ ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଆମର ଏଥିରେ ଜଳବାୟୁ ପ୍ରଦୂଷଣ କଥା ମୁଁ କହୁଥିଲି, ପାଣି ସୋର୍ସେସ୍ ସବୁ ରହୁଛି, ନଦୀ ନାଳ ସବୁ ରହୁଛି, ସେଠି କେମିତି ଆମର ରାସାୟନିକ ସାର ନ ଧୋଇ ଯାଉ, ତାକୁ ଆମେ କେମିତି ରୋକିବା, ତାକୁ କମେଇବା, ସେ ବିଷୟରେ ଏଇ ସମନ୍ୱିତ ପୋଷକ ତତ୍ତ୍ୱର ଉଦ୍ଦେଶ୍ୟ ମଧ୍ୟ ରହୁଛି। ଦ୍ୱିତୀୟତଃ ଆମର ଯୋଉ ମାଟିର ଉର୍ବରତା ଆମେ କେମିତି ବଜାୟ ରଖିବା, ଆଉ ସେ ଉର୍ବରତା ବଜାୟ ରଖି କେମିତି ଆମେ ସ୍ଥାୟୀ ଅମଳ ପାଇପାରିବା, ସେଥିଲାଗି ମଧ୍ୟ ଆମର ସମନ୍ୱିତ ପରିଚାଳନା ଆମେ କରିଥାଉ ଧାନ ଫସଲରେ। ତୃତୀୟତଃ ମୁଁ କହିବି କି ଆମର ଯୋଉ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାରେ ଆମେ କ'ଣ କରୁନା, ଆମ ଆଖପାଖରେ ଯୋଉ ସୋର୍ସେସ୍ ଗୁଡାକ ଅଛି, ଆମର ପୋଷକ ତତ୍ତ୍ୱ ଦବାରେ ଯାହା ପାଖରେ କ୍ଷମତା ରହିଛି ତାର ମଧ୍ୟ ଆମେ ବ୍ୟବହାର କରିପାରିବା, ତା ସାଙ୍ଗରେ ଆମେ ରାସାୟନିକ ସାରର ବ୍ୟବହାର କରିପାରିବା। ତା ବାଦରେ ଦେଖିଥିବେ ରାସାୟନିକ ସାର ବ୍ୟବହାରରେ କ'ଣ ହୁଏ ନା, ଆମର ମାଟିର ଟେକ୍ସଚର ସବୁ ଖରାପ ହେଇଯାଏ। ବାରମ୍ବାର ଯଦି ଆମେ ରାସାୟନିକ ସାରଟା ବ୍ୟବହାର କରୁଛୁ ତାହେଲେ ମାଟିର ଉର୍ବରତା କମିଯିବ, ମାଟିଟାକୁ ଆମେ କେମିତି ସୁସ୍ଥ ରଖିବା, ସୁସ୍ଥ ରଖି କେମିତି ଆମେ ସବୁ ପ୍ରକାର ପୋଷକ ତତ୍ତ୍ୱ ଆମେ ମାଟିରେ ଆମର ରହିଥିବା ଦରକାର। ଆମେ ଯେତେବେଳେ ଆଉଥରେ ଫସଲ ପୁଣି ଲଗାଉଛେ ସେ ଫସଲକୁ ମଧ୍ୟ ଆମର

0: ଶସ୍ୟ ମିଳୁଥାଉ, ଖାଲି ରାସାୟନିକ ସାର ଉପରେ ଆମେ ନିର୍ଭରଶୀଳ ହେଇଯାଉଛନ୍ତି ଚାଷୀମାନେ, ସେ ନିର୍ଭରଶୀଳ ଆମେ ଟିକେ କମେଇବା। ଯୋଉ ଆମର ଦଉଛେ ଆମେ ରାସାୟନିକ ସାର କଣ ହୁଏ ଦେଖିଥିବେ, ବହୁତ ଜାଗାରେ ପାଣିକୁ ଧୋଇକି ପଳେଇ ଯାଉଛି, ଆଉ ଯୋଉ ଗ୍ୟାସିୟସ୍ ଫର୍ମରେ ଯୋଉ ଗୁଡାକ ରହୁଛି ଯବକ୍ଷାରଜାନଟା, ଆମର ଯେମିତି ଆମୋନିଆ ଫର୍ମ ହେଲା, ଆମୋନିଆ ଗ୍ୟାସ୍ଟା ଉଡିକି ବି ମଧ୍ୟ ପଳେଇଯାଏ। ତେଣୁକରି ଆମେ ଯଦି ବିଭିନ୍ନ ଉପାୟରେ ସମନ୍ୱିତ ପରିଚାଳନା କରିବା, ତାହେଲେ ଆମର ଫସଲକୁ ଆମେ ସବୁ ପ୍ରକାରର ସାର ଯୋଗାଇ ଦେଇପାରିବା। ଆଜିକା ତାରିଖରେ ଆମକୁ ସବୁ ଜିନିଷରେ ସମନ୍ୱିତ ଭାବେ ପରିଚାଳନା କରିବା ଦରକାର, ନହେଲେ ଆମେ ଗୋଟେ ଜିନିଷ ଉପରେ ନିର୍ଭରଶୀଳ ହେଇକି ଆମେ ରହିପାରିବା ନାହିଁ। କାରଣ ଗୋଟେ ଜିନିଷର ପ୍ରୟୋଗରୁ ବାରମ୍ବାର ଆମର ମାଟିଟି ତାର ସ୍ୱାସ୍ଥ୍ୟ ବିଗିଡୁଛି, ତାର ଉର୍ବରତା କମିଯାଉଛି, ଆମର ଅମଳ ମଧ୍ୟ ଆମେ ସ୍ଥାୟୀ ଅମଳ ପାଇପାରିବନି।
1: ଆଜ୍ଞା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସମନ୍ୱିତ ପୋଷକ ତତ୍ତ୍ୱର ଉପାଦାନ ଗୁଡିକ କଣ?
0: ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଆମର ବହୁତ ଗୁଡା ଉପାଦାନ ରହିଛି। ଆମର ପ୍ରଥମ ଆମର ଚାଷୀ ଭାଇମାନେ ଖତ ବ୍ୟବହାର କରିପାରିବେ, ତାପରେ ଆମର ଯୋଉ କ୍ରପ ରେସିଡ୍ୟୁ, ଯୋଉ ଫସଲର ଯୋଉ କାଟି ସାରିଲା ପରେ ଯୋଉ ତାର ଅବଶିଷ୍ଟାଂଶ ରହିବ ତାକୁ ମଧ୍ୟ ବ୍ୟବହାର କରିପାରିବେ। ତାପରେ ଆମର ସବୁଜ ଖତ କିମ୍ବା ସବୁଜ ସାର, ତା ବାଦରେ ଆମର କମ୍ପୋଷ୍ଟ, ତାପରେ ଆମର ଜୀବାଣୁ ସାର, ଏବଂ ଲାଷ୍ଟରେ ଆମେ ଆଣିବା ରାସାୟନିକ ସାର। ଆମେ ସ୍ଥାୟୀ ଅମଳ ତ ପାଇଲୁ, ମାନେ ରାସାୟନିକ ସାର ବ୍ୟବହାର ଯୋଗୁଁ ଆମର ଆଜିକାଲି ଘରେ ଘରେ ସବୁ କ୍ୟାନ୍ସର ରୋଗୀ ଭର୍ତ୍ତି ହେଇଗଲେ। କେମିତି ରାସାୟନିକ ସାର ପ୍ରୟୋଗ ଟିକେ କମେଇବା, ତେଣୁକରି ଆମେ ପ୍ରଥମତଃ ଆମେ ଆସିବା ଖତ। ଖତ ହେଲା ଆମର ଯେମିତି ଆମେ ଜାଣିଛେ ଆମର ଗାଈ ଗୋବର ହେଲା ଖତ ଭାବରେ ତାକୁ ମାଟିରେ ବ୍ୟବହାର କରିଥାଉ। ଦ୍ୱିତୀୟତଃ ଆମର ଆସିଲା ଯୋଉ ଆମେ ଫସଲର ଅବଶିଷ୍ଟାଂଶ, ମୁଖ୍ୟତଃ ଆମର ଡାଲି ଜାତୀୟ ଫସଲ, ଯୋଉ ଆମେ ମୁଗ ବିରି ଯୋଉ ଫସଲ କରିଥାଉ, ସିଏ ବହୁତ ମାତ୍ରାରେ ସିଏ ଆମକୁ ମାଟିକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ, ତାର ପତ୍ର ଯୋଗୁ ପ୍ରଦାନ କରେ, ତାର ଚେରରେ ଗୋଟେ ଗୋଟେ ଗଣ୍ଠି ଭଳିଆ ଥାଏ, ଯୋଉ ଗଣ୍ଠିରେ କି ଆମର ରାଇଜୋବିୟମ ଜୀବାଣୁ ଥାଏ କି ତାକୁ ମାଟିରେ ସେଟା ଯବକ୍ଷାରଜାନ ଫିକ୍ସ କରିବା ପାଇଁ କି ସେମାନେ ସାହାଯ୍ୟ କରନ୍ତି। ତେଣୁକରି ସେ ଗଛ ଗୁଡାକ ଆମର ପ୍ରାକ୍ଟିସ କଣ ରହିଛି, ମୁଗ ବିରିକୁ ଆମେ କାଟିକି ଜମିରୁ ନେଇ ଆସୁଛେ, କିନ୍ତୁ ଯଦି ଆମେ ଛୁଇଁ ତୋଳି ଆଣିବା, ଛୁଇଁ ତୋଳି ଆଣିଲା ପରେ ଯୋଉ ଆମର ଫସଲଟି ରହିଲା ମାଟିରେ, ସେଇ ଫସଲର ପତ୍ର ହେଲା, ତାର ଚେର ହେଲା, ତାକୁ ଆମେ ଯଦି ହଳ କରିଦଉଛେ ମାଟିରେ, ତାହେଲେ ଆମ ପୋଷକ ତତ୍ତ୍ୱ ଆମକୁ ମିଳିପାରିବ। ଦ୍ୱିତୀୟତଃ ଆମର ହେଲା ସବୁଜ ସାର କିମ୍ବା ସବୁଜ ଖତ, ସେଥିରେ ଆମେ ବ୍ୟବହାର କରିବା। ଧନିଚା ଚାଷ କହିଲେ ଚାଷୀମାନେ ବହୁତ ଭଲ ଭାବରେ ବୁଝନ୍ତି, ଧନିଚା ହଉ ସନହେମ୍ପ ହଉ, ଧନିଚାକୁ ସେମାନେ ହେକ୍ଟର ପିଛା 25 କେଜି ବିହନ ଯଦି ବୁଣି ଦେଇକି ତାକୁ 45 ଦିନରେ ତାକୁ 45 ଦିନ ଆମେ କହୁଛେ, କିନ୍ତୁ ଦେଖିବେ ଚାଷୀ ଭାଇମାନେ ବାର୍ଡଟା ଯଦି ମୋଟା ହେଇଯାଇନି, ନରମ ଥିବ, ସେତିକିବେଳେ ହିଁ ହଳ କରିକି ସେମାନେ ମାଟିରେ ମିଶେଇ ଦେଲେ ସିଏ ଆମର ବହୁତ ମାତ୍ରାରେ ଯବକ୍ଷାରଜାନର ପ୍ରୟୋଗଟାକୁ କମେଇ ଦେଇଥାଏ ରାସାୟନିକ ସାର ଦ୍ୱାରା। ଧନିଚା ଚାଷ ଚାଷୀ ଭାଇ ବହୁତ ଭଲରେ କରୁଛନ୍ତି, ଆମେ ବି ଦେଖୁଛୁ। ତା ବାଦରେ ଆମର କମ୍ପୋଷ୍ଟ ଆସିଲା, କମ୍ପୋଷ୍ଟରେ ଆମର ଭର୍ମି କମ୍ପୋଷ୍ଟ ହଉଛି, ହ୍ୟୁମାନ କମ୍ପୋଷ୍ଟ ହଉଛି, ବହୁତ ମାତ୍ରାରେ ୟୁଜ୍ ହଉଛି। କିନ୍ତୁ ଜିଆ ଖତ ପ୍ରୟୋଗରେ କଣ ହୁଏ ନା, ଆମର ମାଟିର ଉର୍ବରତା ମଧ୍ୟ ବହୁତ ଭଲ କରେ ଜିଆ ଖତ, ସିଏ କିଛିଟା ଆମର ପୋଷକ ତତ୍ତ୍ୱ ମଧ୍ୟ ପ୍ରଦାନ କରେ। ତା ବାଦରେ ଆମର ଆସିବ ଜୀବାଣୁ ସାର, ଜୀବାଣୁ ସାର ମାନେ ରାଇଜୋବିୟମ, ଏଇଟା ଗୋଟେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଗୋଟେ ମୁଖ୍ୟ ଉପାଦାନ, ଯୋଉଟାକି କଣ କରେ ନା, ଡାଇରେକ୍ଟ ଭାବରେ ସିଏ ଆମର ମାଟିକୁ ଯଦି ପୋଷକ ତତ୍ତ୍ୱ ଦଉନାହିଁ ସତ, କିନ୍ତୁ ସିଏ କଣ କରେ ନା, ମାଟିକୁ ଯାଇକି ମାଟିରେ ରହିଥିବା ପୋଷକ ତତ୍ତ୍ୱକୁ ଫସଲ ଦ୍ୱାରା ଟାଣିବା ପାଇଁକି ତାକୁ ଉପଯୋଗୀ ବନାନ୍ତି। ଯୋଉ ଆମର ରହିଲା ଡାଲି ଜାତୀୟ ଫସଲ ଯେମିତି କହିଥିଲି ଗ୍ରନ୍ଥି ଗୁଡାକ ଥାଏ, ସେ ଗ୍ରନ୍ଥିରୁ ସେମାନେ ଯବକ୍ଷାରଜାନଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମ ଫସଲଟା ଟାଣିପାରିବ। ସେମିତି ଆମର ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ ଥାନ୍ତି, PSB ଆମେ ତାକୁ କହିଥାଉ, ସେ ବ୍ୟାକ୍ଟେରିଆ ମାନେ କଣ କରନ୍ତି ନା, ଫସ୍ଫରସ୍ଟାକୁ ଆଭେଲେବୁଲ ଫର୍ମରେ ଆଣନ୍ତି, ଯେମିତିକି ଆମର ଫସଲଟିକୁ ଫସ୍ଫରସ୍ ମିଳିପାରିବ। ମାଟିରେ ଯୋଉ ପୋଷକ ତତ୍ତ୍ୱ ଗୁଡାକ ରହିଛି, ସେ ପୋଷକ ତତ୍ତ୍ୱ ଗୁଡାକ ଆଭେଲେବୁଲ ଫର୍ମରେ ନଥାଏ, ଗଛ ତାକୁ ଗ୍ରହଣ କରିପାରେ ନାହିଁ। ତେଣୁକରି ଏଇ ଜୀବାଣୁ ସାର ମାନଙ୍କର ବ୍ୟବହାର ଯୋଗୁ କଣ ହୁଏ ନା, ଆମର ସବୁ ପୋଷକ ତତ୍ତ୍ୱ ଗୁଡାକ ଆମେ ବ୍ୟବହାର କରିପାରୁ। ଲାଷ୍ଟରେ ଆସିବ ଆମର ରାସାୟନିକ ସାର, ଯେତେବେଳେ ଆମେ ସବୁକିଛି ଦେଇସାରୁ, ସବୁକିଛି କରିସାରୁ, ଦେଖୁ ଗଛ କେତେବେଳେ ଟିକେ ହଳଦିଆ ପଡିଗଲା, ଯବକ୍ଷାରଜାନ ଟିକେ କମ୍ ଦେଖାଗଲା, ଆମେ ଦେଖିଲୁ, ଯେତେବେଳେ ଆମେ ରାସାୟନିକ ସାର ବ୍ୟବହାର କରିବା, ତା ଆଗରୁ ଆମେ ମାଟିଟି ପରୀକ୍ଷା କରିନବା ନା, ଆମେ ଜାଣିପାରିବା କି ଆମ ମୃତ୍ତିକାରେ କଣ କଣ ସବୁ ପୋଷକ ତତ୍ତ୍ୱ ରହିଛି। ସେଥିରେ କଣ ହବ ନା, ଆମର ଚାଷୀ ଭାଇମାନଙ୍କର ଖର୍ଚ୍ଚ ମଧ୍ୟ କମିବ, ଯେତିକି ରାସାୟନିକ ସାର ଆଖି ବନ୍ଦ କରିକି ଆପ୍ଲାଏ କରିଦିଅନ୍ତି ମୃତ୍ତିକା ପରୀକ୍ଷା ଦ୍ୱାରା, ସେ ରାସାୟନିକ ସାରର ପ୍ରୟୋଗଟି ସେମାନେ କମେଇ ଦେବେ, ଯେତିକି ମାତ୍ରା ଦରକାର ସେତିକି ହିଁ ଦେବେ। କି ରାସାୟନିକ ସାରର ପ୍ରୟୋଗଟି ଆମେ ସବୁବେଳେ ଯେତେବେଳେ ଦରକାର ସୁପାରିଶ ଅନୁସାରେ ଆମେ ଗଛକୁ ଦବା, ଯେମିତି ମଣିଷକୁ ଭୋକ ହେଲେ ଆମେ ଖାଦ୍ୟଟି ଖାଉଛୁ, ଆମକୁ କୁହାହେଇଛି 80 କେଜି ଯବକ୍ଷାରଜାନ ଯଦି ଆମେ ଦେଇଦେବା ଧାନ ଫସଲରେ, ତ ଆମେ ଯଦି ସବୁ ଏକା ସାଙ୍ଗରେ ପକେଇ ଦଉଛେ, ଫସଲଟିକୁ ଭୋକ ନାହିଁ, ତାର ଯଦି ଗ୍ରହଣ କରିବା ଶକ୍ତି ନାହିଁ, ତାହେଲେ ସେ ଗ୍ରହଣ କରିବ କି? କରିବ। ଯେତିକି ଆମର ଫସଲକୁ ତାର ଦରକାର, ଯେତିକି ପୋଷକ ତତ୍ତ୍ୱ ଦରକାର।

ଆମେ ସେତିକି ଦବା, ତାକୁ ବିଭାଜିତ କରିକି ଦବା। ଧାନ ଫସଲରେ ମୁଖ୍ୟତଃ ଆମେ ତିନି ଭାଗରେ ସାରଟିକୁ ବିଭାଜିତ କରିକି ଦବା କଥା। ପ୍ରଥମତଃ ମୁଖ୍ୟ ସାର ଭାବରେ ଆମେ ଦେଇଦବା ଉଚିତ, ତା ବାଦରେ ଆମେ ତାକୁ ଆହୁରି ଆମର ଯୋଉ ଯବକ୍ଷାରଜାନ ରହିଲା ଦୁଇ ଭାଗରେ ବିଭକ୍ତ କରିକି ଆମେ ଦବା କଥା। କାହିଁକି ନା ସେ ପାଣିରେ ଧୋଇଯିବ, ଧରନ୍ତୁ ବର୍ଷା ହେଲା, ବର୍ଷା ପାଣିରେ ଧୋଇକି ନଦୀ ନାଳରେ ମିଶିଯିବ, କିଛି ଗ୍ୟାସିୟସ୍ ଫର୍ମରେ ମଧ୍ୟ ଉଡିଯିବ। ସେଥିଲାଗି ବି ଆଜିକାଲି ବାହାରିଲାଣି ନିମ୍ କୋଟେଡ୍

0: କଣ ରହିଛି? ଖାଦ୍ୟ ଶସ୍ୟ ଅମଳ କରିବାର ସବୁ ଇଏ ଆମର ରହୁଛି ଚାଷୀମାନଙ୍କ ପାଖରେ, ତେଣୁକରି ଆମେ ଖାଦ୍ୟଟିକୁ ସ୍ଥାୟୀ ଖାଦ୍ୟ କେମିତି ତିଆରି କରିବା ଚାଷୀ ଭାଇ ହାତରେ ରହିଛି, ଚାଷୀ ଭାଇଙ୍କ ହାତରେ ରହିଛି କେମିତି ଜଳବାୟୁ ପ୍ରଦୂଷଣରୁ ବଞ୍ଚେଇବେ। ଚାଷ ହଉଛି ଆମ ଦେଶର ବ୍ୟାକ୍ବୋନ୍, ତେଣୁକରି ଆମେ ଚାଷଟିକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବେ ଆମେ ଜଗିକି କରିବା, ଭଲରେ କରିବା, ବହୁତ ସମସ୍ୟାର ଆମେ ସମାଧାନ ମଧ୍ୟ ପାଇପାରିବା। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ଲାଭ ସବୁ କଣ କଣ ରହିଛି କି ଆମର ମାଟିର ଉର୍ବରତାକୁ ସେ ବଜାୟ ରଖେ, ମାଟିର ସ୍ୱାସ୍ଥ୍ୟ ଭଲ ରଖେ, ଗଛର ଯୋଉ ରୋଗ ପୋକ ଲାଗନ୍ତି ତାକୁ ମଧ୍ୟ ସେ କଣ୍ଟ୍ରୋଲ କରେ। ଜୀବାଣୁ ସାର ଦେଉ ଆମେ, ଜୀବାଣୁ ସାର ଦ୍ୱାରା କଣ କରନ୍ତି ନା ମାଟିର ଆମର ଯୋଉ ଜୀବାଣୁ ସାହାଯ୍ୟ କରୁଥିବା ଜୀବାଣୁ ମାନେ ବଢିଲେ ଆମର ପୋଷକ ତତ୍ତ୍ୱଟାକୁ ମଧ୍ୟ ସେ ଆଭେଲେବୁଲ ଫର୍ମରେ ଆଣନ୍ତି। ତା ବାଦରେ ମଧ୍ୟ ମାଟିର ସଂରକ୍ଷଣ କରିବା, କାହିଁକିନା ମାଟି ଧୋଇ ଯାଉଛି, ଯଦି ଗୋଟେ ଲେୟର ମାଟି ଧୋଇଯିବ ସିଏ ତିଆରି ହେବା ପାଇଁ କି ଆମକୁ ବର୍ଷ ବର୍ଷ ଲାଗୁଛି, ତେଣୁକରି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ମାଧ୍ୟମରେ ଆମେ ମଧ୍ୟ ମାଟିର ସଂରକ୍ଷଣ ମଧ୍ୟ ଆମେ କରିପାରିବା, ଯୋଉ ଧାନର ଦାନା ବଢେଇ ପାରିବା, ଅମଳ ବଢେଇ ପାରିବା, ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା କରିକି ଆମେ ଅମଳ ମଧ୍ୟ ବଢେଇ ପାରିବା।
1: ଏଇ ଯୋଉ ଧାନ ଫସଲରେ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାକୁ ଆପଣେଇବାରେ ଚାଷୀମାନଙ୍କର ପ୍ରମୁଖ ସମସ୍ୟା ଗୁଡିକ କଣ, ଏହାର ସମାଧାନ କିପରି ସେମାନେ କରିପାରିବେ ବିଶେଷ କରି ଧାନ ଫସଲରେ?
0: ଆମେ ଗୋଟେ ଚାଷୀ ପାଖକୁ ଯେତେବେଳେ ଯାଉ ଆମେ ବହୁତ ଜିନିଷ ଶୁଣିଥାଉ ଏବଂ ସେମାନେ ମଧ୍ୟ ତାଙ୍କର ସମସ୍ୟା ଗୁଡା କହିଥାନ୍ତି, ଯୋଉଥିରେ କି ବହୁତ ଦୁଃଖ ମଧ୍ୟ ଲାଗେ କି ଚାଷୀଟେ ଖାଦ୍ୟ ଯୋଉ ଆମକୁ ଯୋଗେଇ ଦଉଛନ୍ତି ସେଥିରେ କେତେ ଯେ ସେମାନେ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାରେ କଣ ହୁଏ, ଯୋଉ ଆମେ କହୁଛେ ଖତ ବ୍ୟବହାର କରିବା ପାଇଁ କି ପ୍ରଥମ ଏଥିରେ ଆସିବ କି ଖତଟା ବହୁତ ମାତ୍ରାରେ ଦରକାର ପଡିଥାଏ ଆମର ଫସଲରେ, ତେଣୁକରି ଖତଟିକୁ ମୁଖ୍ୟ ଜମିରେ ନେଇକି ପକେଇବା ପାଇଁ କି ଚାଷୀକୁ ବହୁତ ବେଳେବେଳେ ଖର୍ଚ୍ଚ ପଡିଯାଏ। ସେଥିଲାଗି ମଧ୍ୟ ଚାଷୀ ଭାଇ ମାନେ କଣ ଭାବୁଛନ୍ତି କି ଆମେ ରାସାୟନିକ ସାରଟା ଯୋଉଟାକି ତାକୁ ସହଜ ହଉଛି ଆମେ ବ୍ୟବହାର କରିଦଉଛେ। ଘରେ ଘରେ ସବୁ ଆଗରୁ ଗାଈ ରଖା ହଉଥିଲା, ଏବେ ଗାଈ ରଖା ହଉନି, ଯୋଉଥିରେ କି ଗୋବର ଖତ ତିଆରି କରି ହଉନି, ଗୋବର ମିଳୁନାହିଁ ତେଣୁକରି ଖତ ତିଆରି କରି ହଉନି, ତାକୁ ବୋହିକି ଆଉ ଗୋଟେ ଜାଗାକୁ ନବା ହଉଛି ବହୁତ ବଡ଼ ଚ୍ୟାଲେଞ୍ଜ ଚାଷୀ ଭାଇମାନଙ୍କ ପାଇଁ। ଯଦି ଆମେ ଖତ ଜୈବିକ ପଦ୍ଧତିରେ ଯଦି ଆମେ ସାର ପ୍ରୟୋଗ କରୁଛେ, ଯାହା ବି ଆପଣ ଦେବେ, ଯୋଉ ଖତରେ ଆମର ଯୋଉ ପୋଷକ ତତ୍ତ୍ୱ ଥାଏ ସେଗୁଡାକ ସାଙ୍ଗେ ସାଙ୍ଗେ ଆମ ଗଛକୁ ମିଳେ ନାହିଁ, କିଛି ଦିନ ସିଏ ସଢିବ, ସିଏ ସଢି ସାରିଲା ପରେ ଯାଇକି ଆମର ଗଛକୁ ଫସଲକୁ ସିଏ ଯୋଗେଇ ଦେଇଥାଏ ପୋଷକ ତତ୍ତ୍ୱ। ତେଣୁକରି ଚାଷୀ ଭାଇ ଜାଣିଲେ କି ଆମ ରାସାୟନିକ ସାର ଯଦି ଆମେ ଦଉଛେ ଆଜି ସାଙ୍ଗେ ସାଙ୍ଗେ ଆମର ପୋଷକ ତତ୍ତ୍ୱଟି ଫସଲକୁ ମିଳୁଛି, କିନ୍ତୁ ଜୈବିକ କ୍ଷେତିରେ କଣ ହଉଛି ନା ସିଏ ସଢିବା ପାଇଁ ଟାଇମ ନବ, ତାପରେ ଯାଇକି ଆମର ମିଳିବ ପୋଷକ ତତ୍ତ୍ୱ ଫସଲକୁ ମିଳିବ। ତାପରେ ସବୁ ପ୍ରକାରର ଆମର ଯୋଉ ଧାନ ଫସଲ ହେଲା ସବୁ ପ୍ରକାର ତାକୁ ପୁଣି ଦରକାର ପୋଷକ ତତ୍ତ୍ୱ, ସେଇଟା ଆମର ଖତରେ ଖାଲି କିମ୍ବା ଖତରେ ଖାଲି ଆମେ ଯଦି ବ୍ୟବହାର କରିବା ସବୁ ପୋଷକ ତତ୍ତ୍ୱ ଆମକୁ ମିଳିପାରିବନି, ତେଣୁକରି ଆମେ ମିଶ୍ରିତ ଭାବରେ ଯଦି ବ୍ୟବହାର କରିବା, ଯେମିତି ମୁଁ କହିଲି ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନାର ସବୁ ଉପାଦାନକୁ ଆମେ ଯଦି ମିଳିତ ଭାବେ ତାକୁ ବ୍ୟବହାର କରିବା ତାହେଲେ ହିଁ ଯାଇକି ଆମେ ସ୍ଥାୟୀ ଅମଳଟି ପାଇପାରିବା।
1: ଶୁଭଶ୍ରୀ ମ୍ୟାଡାମ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ବିଷୟଟିକୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆପଣଙ୍କ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଦାମ,
2: ହଁ ଅପା,
1: କେତେ ସୁନ୍ଦର ଭାବରେ ମହାଶୟା ଧାନ ଫସଲରେ ସମନ୍ୱିତ ଖାଦ୍ୟ ସାର ପରିଚାଳନା ବିଷୟଟିକୁ ବୁଝାଇକି କହିଲେ। ଆମେ ଏଇ ଅନୁସାରେ ଯଦି ଧାନ ଫସଲରେ ପୋଷକ ତତ୍ତ୍ୱ ବା ସମନ୍ୱିତ ଖାଦ୍ୟ ସାର ଦଉଥିବା ତାହେଲେ ଆମ ଧାନ ଫସଲ ଠିକ ଠାକ ହବ, ଆମେ ଭଲ ଫସଲ ପାଇବା ଆଉ କଣ?
2: ଠିକ ଅପା, ସମାନ ପରିମାଣ ସମାନ ଭାଗ ମାପ ଯଦି ନ ଜାଣିବା ତାହେଲେ ଆମେ କେମିତି କଣ ଭଲ ଫସଲ କରିବା?
1: ତାହେଲେ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ମହାଶୟାଙ୍କୁ ଆଉ ଥରେ ଧନ୍ୟବାଦ।
2: ଏତେ ସବୁ ଶୁଣିଲେ ଦରଦାମ କଥା ଟିକେ ପନିପରିବାର ଜାଣିବାନି ଅପା?
1: ଜାଣିବାନି କେମିତି, ଆମେ ଚାଷୀ ବନ୍ଦୀ ଲୋକ, ସବୁବେଳେ ଆମ ନଜର ଥିବ ଦରଦାମ ଉପରେ, କାହିଁକିନା ଆମେ ଯଦି ଦରଦାମ କଥା ଜାଣୁଥିବା ଆମେ ଯୋଉ ଫସଲ ଗଣ୍ଡାକ ଅମଳ କରିବା ଆମେ ସେଇ ଅନୁସାରେ ବିକ୍ରି ବଟା କରିବା, ଆମେ ଯେମିତି ହେଲେ ଦରଦାମ କଥା ଜାଣିବା।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ 58-69 ଟଙ୍କା, ବିନ୍ସ 75-98 ଟଙ୍କା ଓ ରସୁଣ 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।

0: ଦାମ ଦରଦାମ କଥା ତ ଜାଣିଲେ, ହେଲେ ଦେଖୁଛ ତ ବର୍ଷା କେମିତି ହଉଛି, ହେଲେ ପାଣିପାଗ କଥା ଟିକେ ଶୁଣିବା।
1: ହଁ ଶୁଣିବା ଶୁଣିବା, କାହିଁକିନା ପାଣିପାଗ ନ ଶୁଣିଲେ ଆମେ କେମିତି କଣ ଘରୁ ବାହାରିବା।
0: ପାଣିପାଗ ଶୁଣିବା ତାପରେ ଉଠିବା।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ତଥା ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନମାଣି। ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ, ଉପସ୍ଥାପନାରେ ଥିଲେ ଅମ୍ବିକା ମହାପାତ୍ର ଓ ନିତ୍ୟରଞ୍ଜନ ସାହୁ। ଆକାଶବାଣୀ କଟକ।
1: ନମସ୍କାର।
2: କାର୍ଯ୍ୟକ୍ରମରେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ରାତି 8ଟା ସମୟ ହେଉଛି ଶ୍ରୋତାବନ୍ଧୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ହମ୍ ତୁମ୍ ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ ଓ ଅଲକା ୟାଗ୍ନିକ।

ଶ୍ରୋତା ବନ୍ଧୁ, ଏଥର ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ମୁଝସେ ଦୋସ୍ତି କରୋଗେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଆରମ୍ଭ କରିଛୁ। ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର।

ଗ୍ୟାସୀୟ ପ୍ରଦୂଷକ କହିଲେ ଆମେ ବୁଝୁ ଯେ ଏଇ ଯେଉଁ ଗମନାଗମନକୁ ସହଜ କରିବା ପାଇଁ ବ୍ୟବହୃତ ହେଉଥିବା ଯାନବାହନ ତଥା ସଭ୍ୟ ଜୀବନଯାପନ ପ୍ରଣାଳୀକୁ ବିଳାସପୂର୍ଣ୍ଣ କରୁଥିବା ସାମଗ୍ରୀର ମରାମତି ଓ ଭାଙ୍ଗିରୁଜି ଯିବା ଫଳରେ ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅନେକ ପ୍ରକାରର ଗ୍ୟାସ୍ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ସେଥିପାଇଁ ପ୍ରାକୃତିକ ଓ ମନୁଷ୍ୟକୃତ ଉପାୟରେ ସୁସ୍ଥ ବାୟୁମଣ୍ଡଳର ଉପାଦାନମାନଙ୍କରେ ଅପେକ୍ଷାକୃତ ହ୍ରାସ ବୃଦ୍ଧି ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ତେବେ ଶ୍ରୋତାବନ୍ଧୁ, ଏହି ଗ୍ୟାସ୍ମାନଙ୍କର ଉତ୍ସ ଭିନ୍ନ ଭିନ୍ନ ଅଟେ। ସେହି ଗ୍ୟାସ୍ମାନଙ୍କ ମଧ୍ୟରେ କାର୍ବନ ମନୋକ୍ସାଇଡ୍, କାର୍ବନ ଅକ୍ସାଇଡ୍, ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡ୍

ନାଇଟ୍ରୋଜେନ୍ ଅକ୍ସାଇଡ୍ କିମ୍ବା ସଲଫର ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ସଲଫାଇଡ୍, ହାଇଡ୍ରୋଜେନ୍ ଫ୍ଲୋରାଇଡ୍, ହାଇଡ୍ରୋକାର୍ବନ, ନାଇଟ୍ରୋଜେନ୍ ଅକ୍ସାଇଡ୍, ଅଲ୍ଡିହାଇଡ୍ ଓ ଅର୍ଗାନିକ୍ ଏସିଡ୍ ଏବଂ ଓଜନ ପ୍ରଭୃତି ପ୍ରମୁଖ। ଏହି ସବୁ ଗ୍ୟାସ ଗୁଡ଼ିକ ବାୟୁକୁ ପ୍ରଦୂଷିତ କରିଥାନ୍ତି ଏବଂ ମନୁଷ୍ୟମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ, ଯେପରି ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ଅମ୍ଳ ବର୍ଷା, ଶ୍ୱାସକ୍ରିୟାରେ ସମସ୍ୟା, ଚର୍ମ ରୋଗ ଇତ୍ୟାଦି ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଏହି ଅମ୍ଳ ବର୍ଷା କ'ଣ, ଏହାର ପ୍ରଭାବ ଓ ଭୟାବହତା ଉପରେ ଆସନ୍ତୁ ଆଲୋଚନା କରିବା। ଅମ୍ଳ ବର୍ଷା ବାୟୁ ପ୍ରଦୂଷଣର ଅନ୍ୟ ଏକ ମାରାତ୍ମକ ପରିଣାମ। କୋଇଲା, ପ୍ରାକୃତିକ ଗ୍ୟାସ, ପ୍ରାକୃତିକ ତୈଳ ପ୍ରଭୃତିର ଦହନ ଏବଂ ଅନ୍ୟାନ୍ୟ କେତେକ ପ୍ରକାରର ଶିଳ୍ପ କଳକାରଖାନାରୁ ଅମ୍ଳ ବର୍ଷା ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ଦହନ ଏକ ରାସାୟନିକ ପ୍ରକ୍ରିୟା ଯେଉଁଥିରେ କି ବାୟୁମଣ୍ଡଳୀୟ ଅମ୍ଳଜାନ ଦହନ ହେଉଥିବା ବସ୍ତୁଟିରେ ଥିବା କାର୍ବନ, ନାଇଟ୍ରୋଜେନ୍, ସଲଫର ଓ ଅନ୍ୟାନ୍ୟ ଉପାଦାନ ସହିତ ମିଶି ସେହି ସବୁ ଉପାଦାନମାନଙ୍କର ଅକ୍ସାଇଡ୍ ସୃଷ୍ଟି କରେ, ଯେପରି କାର୍ବନ ଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍। ଏହିସବୁ ଏହି ଗ୍ୟାସ ଗୁଡ଼ିକ ବାୟୁମଣ୍ଡଳରେ ପହଞ୍ଚିଗଲା ପରେ ସେଠାରେ ଥିବା ଜଳୀୟ ବାଷ୍ପ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟମାନଙ୍କ ସହିତ ମିଶି ଜଟିଳ ରାସାୟନିକ କ୍ରିୟା ଫଳରେ ସଲଫୁରିକ୍ ଏସିଡ୍ ଓ ନାଇଟ୍ରିକ୍ ଏସିଡ୍ ସମେତ ନାଇଟ୍ରେଟ୍ ଓ ସଲଫେଟ୍ ଭଳି ପ୍ରଦୂଷକ ସୃଷ୍ଟି କରେ। ବହୁ ସମୟରେ ଏହି ଏସିଡ୍ ଗୁଡ଼ିକ ପବନରେ ବହୁତ ଦୂର ଭାସି ଚାଲିଯାଏ। ଏହିଭଳି ଏସିଡ୍ ଥିବା ଆକାଶରେ କୁହୁଡ଼ି ବା ମେଘ ଦେଖାଦେଲେ ସେହି କୁହୁଡ଼ି ବା ମେଘ ମଧ୍ୟ ଅମ୍ଳଯୁକ୍ତ ହୋଇଯାଏ। ଏହାପରେ ଅମ୍ଳ ବର୍ଷା ବା ତୁଷାର ଆକାରରେ ପୃଥିବୀ ପୃଷ୍ଠରେ ପଡ଼େ। ଅମ୍ଳତ୍ୱ ଥିବା ଏହି ବର୍ଷା ଜଳକୁ ଅମ୍ଳ ବର୍ଷା କୁହାଯାଏ। 1872 ମସିହାରେ ରବର୍ଟ ଆଙ୍ଗୁସ୍ମିଥ ନାମକ ଜଣେ ଇଂରେଜ ରସାୟନବିତ୍ ତଥା ଜଳବାୟୁ ବିଶେଷଜ୍ଞ ଅମ୍ଳ ବର୍ଷା ଶବ୍ଦକୁ ସର୍ବପ୍ରଥମେ ବ୍ୟବହାର କରିଥିଲେ। ଇଂଲଣ୍ଡର ମାଞ୍ଚେଷ୍ଟର ଅଞ୍ଚଳରେ ଶିଳ୍ପ ବିପ୍ଳବ ଆରମ୍ଭ ସମୟରେ ହୋଇଥିବା ବ୍ୟାପକ ଅମ୍ଳ ବର୍ଷା ବେଳେ ଏହି ଶବ୍ଦଟିକୁ ସେ ଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ଅମ୍ଳତ୍ୱ ମାପିବା ପାଇଁ ଆମେ ସାଧାରଣତଃ pH ସ୍କେଲ୍ ବ୍ୟବହାର କରୁ। ଏଥିରେ 0-14 ପର୍ଯ୍ୟନ୍ତ ସମାନ ଭାବରେ ବିଭକ୍ତ ଏକକ ଥାଏ। ଯାହାର pH ଭ୍ୟାଲୁ 1-6 ପର୍ଯ୍ୟନ୍ତ ଥାଏ ସେସବୁ ହେଉଛି ଅମ୍ଳଯୁକ୍ତ ବା ଏସିଡିକ୍, ଏବଂ ଯାହାର pH ଭ୍ୟାଲୁ 8-14 ସେମାନେ ହେଉଛନ୍ତି କ୍ଷାରୀୟ ବା ଆଲ୍କାଲାଇନ୍। ଯାହାର pH ଯେତେ କମ୍ ତାହା ସେତେ ବେଶୀ ଅମ୍ଳଯୁକ୍ତ। ସ୍ୱଚ୍ଛ ଜଳ ବା ଶୁଦ୍ଧ ପ୍ରାକୃତିକ ଜଳର pHର ମୂଲ୍ୟ 7। ଏହା ଅମ୍ଳ କିମ୍ବା କ୍ଷାର ନୁହେଁ, ଏହା ଏକ ନିରପେକ୍ଷ ଅବସ୍ଥା। ଶ୍ରୋତାବନ୍ଧୁ, ବର୍ଷା ଜଳରେ ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଳ ଯାନ ଦ୍ରବୀଭୂତ ହେବା ଫଳରେ ଜଳ ଅମ୍ଳୀୟ ହୋଇଥାଏ। ଜଳରେ ଦ୍ରବୀଭୂତ ହେଲା ପରେ ଯେଉଁ ରାସାୟନିକ ଯୌଗିକର ଯେତେ ମୁକ୍ତ ଉଦ୍ଜାନ ଅଣୁ ଥାଏ ସେହି ଯୌଗିକଟି ସେତେ ଅମ୍ଳଯୁକ୍ତ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ପ୍ରକୃତିରେ ସ୍ୱତଃ ଘଟିଥାଏ। ଅଙ୍ଗାରକାମ୍ଳଜାନ କାର୍ବନିକ ଅମ୍ଳର ଏକ ଅମ୍ଳୀୟ ଅନ୍ହାଇଡ୍ରାଇଡ୍। ବାୟୁମଣ୍ଡଳରୁ ଦ୍ରବୀଭୂତ ହେଉଥିବା ଅଙ୍ଗାରକାମ୍ଳଜାନ ଯୋଗୁଁ ସନ୍ତୁଳିତ ଅବସ୍ଥାରେ ଜଳରେ କାର୍ବନିକ ଅମ୍ଳ ଉପସ୍ଥିତିରେ ଜଳର pH 5.6 ହୋଇଥାଏ। ପ୍ରାକୃତିକ ଭାବରେ କ୍ଷାର ଅମ୍ଳକୁ ସର୍ବଦା ଗୁଣବିହୀନ କରୁଥାଏ, ମାତ୍ର ଅମ୍ଳ ବର୍ଷା pH ଭ୍ୟାଲୁ 5.6 ସାଧାରଣତଃ କମ୍ ହେଉଥିବାରୁ ସମସ୍ୟା ସୃଷ୍ଟି ହୁଏ, ଏବଂ ଏହି ଅମ୍ଳକୁ ପୁନଃ ଗୁଣବିହୀନ କରିବା ପାଇଁ ପ୍ରାକୃତିକ ଭାବରେ ଉପଲବ୍ଧ ହେଉଥିବା କ୍ଷାର ଅସମର୍ଥ ହୋଇପଡ଼େ। ସେଥିପାଇଁ ଅମ୍ଳ ବର୍ଷା ପୃଥିବୀର ପ୍ରତ୍ୟେକ ଜୀବଜନ୍ତୁ ଏପରିକି ମୃତ୍ତିକା ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇଛି। ତେଣୁ ଯେତେବେଳେ ବର୍ଷା ଜଳର pH 7 ପରିବର୍ତ୍ତେ 5.6 କମିଯାଏ ତାହାକୁ ଅମ୍ଳ ବର୍ଷା କୁହାଯାଏ। ଏହି ଅମ୍ଳ ବର୍ଷାର ପ୍ରଭାବ ଯୋଗୁଁ ପୃଥିବୀର ଅନେକ କ୍ଷତି ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ପ୍ରଥମେ ଅମ୍ଳ ବର୍ଷାର ମୃତ୍ତିକା ଉପରେ ପ୍ରଭାବ ବିଷୟରେ ଆଲୋଚନା କରିବା।

ଧୋଇ ହୋଇ ଚାଲିଯାଏ। ଅମଳ ବର୍ଷା ପ୍ରଭାବରେ ପୋଖରୀ ଓ ହ୍ରଦ ମାଛ ଶୂନ୍ୟ ହୋଇଯାଏ। ଜଙ୍ଗଲର ଗଛ ସବୁ ଥୁଣ୍ଟା ହୋଇଯାଏ ଓ ଅନେକ ଗଛ ମରିଯାଏ। କୋଠାବାଡ଼ି ଅବକ୍ଷୟ ହେବାରେ ଲାଗେ। ଅମ୍ଳ ବର୍ଷା ଯୋଗୁଁ ଗଛର ଡାଳ ଓ ପତ୍ରଗୁଡ଼ିକ କଣା ହୋଇଯାଏ ଓ ଆଲୋକ ସଂଶ୍ଳେଷଣ ଗୁରୁତର ଭାବରେ ବ୍ୟାହତ ହୁଏ। ଏଥିଯୋଗୁଁ ଗଛର ପତ୍ର ଅଧିକ ପରିମାଣର ଜଳ ତ୍ୟାଗ କରେ ଓ ଗଛ ଜଳାଭାବ ଜନିତ କଷ୍ଟ ଭୋଗେ। ଅମ୍ଳ ବର୍ଷା ଯୋଗୁଁ ମାଟି ଅମ୍ଳୀୟ ହୁଏ ଓ ଗଛମାନଙ୍କର ସୂକ୍ଷ୍ମ କୌଶିକ ଚେର ନଷ୍ଟ ହୁଏ। ଏହିସବୁ କ୍ଷତ ସ୍ଥାନମାନଙ୍କରେ ଅନ୍ୟାନ୍ୟ କୀଟମାନେ ସହଜରେ ଉଦ୍ଭିଦମାନଙ୍କୁ ଆକ୍ରମଣ କରନ୍ତି। ଏହିଭଳି ଭାବରେ ପୂର୍ବ ଆମେରିକାର ଆପଲାସିଆନ୍ ପର୍ବତମାଳାରେ ଥିବା ବୃକ୍ଷରାଜି ଓ ଦକ୍ଷିଣ ପଶ୍ଚିମ ଜର୍ମାନୀର ବ୍ଲାକ୍ ଫରେଷ୍ଟର ଅର୍ଦ୍ଧାଧିକ ବୃକ୍ଷ ଅମ୍ଳ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାର ଦେଖାଯାଏ।

ଶେଷ ହେଲା ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ଭାକୁଚେ ଅଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: हम बोल रहे हैं विविध भारती से। छाया गीत कार्यक्रम के लिए
1: मिलनी अवसर रे भारत पाई गुरुत्व बहन करथुबा केतेक प्रसंग परे चीन सो होईचे द्विपाक्षिक आलोचना। न्यायिक प्राधिकरण रो नूतन नियुक्ति पर्यंत प्रिजाइडिंग अधिकारी और सदस्य कार्यकाल वृद्धि पाई केन्द्र सरकार को परामर्श देले सुप्रीम कोर्ट। यूपीआई माध्यम रे जणे व्यक्ति अन्य जन को अर्थ पठाइबा लागि कौनसी शुल्क देबा को पड़िबो नाही बोली सरकार स्पष्ट करिसेंति। 96% वाणिज्यिक अर्थ कारबार उपरे शुल्क लागू हेबो नाही। अधिक मूल्यर अर्थ नेणदेण उपरे केवल शुल्क देबाकु पड़िबो बोली अर्थ मंत्रणालय स्पष्ट करिछि। भुवनेश्वर इटको इन्फोभैली 2 रे निर्माण हेबो राज्यर द्वितीय सेमिकंडक्टर यूनिट। प्रकल्पे 3,406 कोटी टंका निवेश प्रस्ताव रहिछि। सुरक्षित और विकसित ओडिशा लक्ष्य नहीं आजिठारु राज्यर विभिन्न स्थान में आरंभ होइछि अग्नि सुरक्षा व्यवस्थार जांच। ଦେଶରେ ଶ୍ରମଶକ୍ତି ଅଂଶଗ୍ରହଣ ହାର 55%ରୁ 55.6%କୁ ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏକକ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସହର ପାଇଁ ସ୍ମାର୍ଟ ବର୍ଜ୍ୟ ପରିଚାଳନା SWM ରୁଲ୍ସ 2026 ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ଯାଞ୍ଚ ନିରୀକ୍ଷଣ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାର ପ୍ରଦାନ କରାଯାଇଛି। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଭାରତ 9 ଓଭରରେ 2 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 112 ରନ୍। ଜିତିବା ପାଇଁ 160 ରନ୍ର ଲକ୍ଷ୍ୟ ଦେଇଛି ଆଫଗାନିସ୍ତାନ। ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଓ ମୟୂରଭଞ୍ଜ ସମେତ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।
2: ଆକାଶବାଣୀ କଟକ ଶୁଣନ୍ତୁ ଲୋକସଙ୍ଗୀତ କ୍ରମରେ ଘୋଡ଼ାନାଚ ଗୀତ ପରିବେଷଣ କରିଛନ୍ତି ଦେବେନ୍ଦ୍ରନାଥ ବେହେରା ଏବଂ ସାଥୀ।

ମାନନୀୟ ମୋର ସୌଜନ୍ୟ ମଣ୍ଡଳୀ ବାବୁରେ, ସର୍ବପ୍ରଥମେ ମାଙ୍କର ପଦାରବିନ୍ଦରେ ଅର୍ଚ୍ଚନ କୀର୍ତ୍ତନ ବନ୍ଦନ ଭଜନ କଲେ, ତାପରେ ଆମେ ଗନ୍ତବ୍ୟ ପଥରେ ପଥିକ ହେବା।

ଉର୍ବଶୀ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ପରିବେଷଣ କରି ଦେବତାମାନଙ୍କର ମନକୁ ମୁଗ୍ଧ କଲା। ଦେବତାମାନେ ଉର୍ବଶୀର ନୃତ୍ୟ ସଙ୍ଗୀତକୁ ଉପଲବ୍ଧି କରି ଯେତେବେଳେ ଚାଲି ଯାଇଛନ୍ତି, ସଭା ମଧ୍ୟରେ ବସିଥିଲେ ଦେବରାଜ ଇନ୍ଦ୍ରଙ୍କର ପୁତ୍ର ଚିତ୍ରସେନ। କାମବାଣରେ ଦଗ୍ଧ ହୋଇ ରାତ୍ରରେ ରମ୍ଭାପୁରରେ ପ୍ରବେଶ ହେଲେ। ଏଇଠି ଲେଖିଲେ ଗଙ୍ଗାଧର ମେହର ଗୋଟିଏ ପଦ, କଲା ତିମିର ରଜନୀ ଘଟିଲା ଅବନୀ, ତାରା ଫୁଟିଲେ ଗଗନେ।

ରାତ୍ରରେ ତବଳେ ପହଞ୍ଚି ଯାଇଛି, ରମ୍ଭା କଣ କରିଛି ନା ଗଜନ୍ତ ପଲଙ୍କରେ ଶୋଇଛି। କଲା ଅଣିମାଦି ସୁଖଦାୟୀ ଶୋଇଅଛି, ଅଣିଆଇ ଭୋଲାରେ ଶୋଇଅଛି ଅଣିଆଇ। ଆଜି ପଲଙ୍କ

0: ଅଚ୍ୟୁତ ମୋର କୃଷ୍ଣ ଉପାସିକ ବର୍ଗେ ଚିତ୍ରସେନ ରମ୍ଭାକୁ ଯେତେବେଳେ ପ୍ରେମ ଭିକ୍ଷା ମାଗିଛି ରମ୍ଭା ମନା କଲା
1: କଣ କହିଲା
0: କଲା ଦେଖ ମୁଁ ହେଉଛି ତୁମର ପିତାଙ୍କର ରକ୍ଷିତା ମୁଁ ହେଉଛି ତୁମର ମାତୃତୁଲ୍ୟା ପଣ୍ଡିତେ ସେଇ ସମୟରେ ଚିତ୍ରସେନ ବୁଝେଇଛି
1: କଣ କହିଲେ।

ଚରସେନା କହୁଛି ତୁମେ ହେଉଛ ସ୍ୱର୍ଗର ବେଶିଆ, ବେଶିଆପୁରକୁ ବାପା ଆସୁଛି ପୁଅ ଆସୁଛି। ପଣ୍ଡିତେ ଚିତ୍ରସେନ ବିଚାର କଲା ବେଶିଆ ମାନେ ଅର୍ଥ ଲୋଭୀ। କବି ସୂର୍ଯ୍ୟ ବଳଦେବ ରଥ କହିଲେ କହିଲେ

ବ୍ରହ୍ମା ଯେତେବେଳେ ଧନରତ୍ନ ପାଇଛି ଚିତ୍ରସେନକୁ ନେଇଗଲା ପଲଙ୍କକୁ, ରାତ୍ରରେ ଚିତ୍ରସେନ ରହିଛି ଆଜ୍ଞା, ରାତ୍ର ପାଇବା ପୂର୍ବରୁ ଯେତେବେଳେ ଫେରୁଛି ତେଣେ ହେଇଛି କଣ?

ଝିଅ ଦିଅନ୍ତୁ ମୋର ବିଦଗ୍ଧ କଦମ୍ବ ତେଣେ ଗଙ୍ଗା ଘାଟରେ ଗାହ୍ଲାବ ବ୍ରାହ୍ମଣ ପିତୃଙ୍କର ତର୍ପଣ କରୁଥାନ୍ତି। ଚିତ୍ରସେନ ରମ୍ଭାପୁରରୁ ଫେରୁଛି। ପିତୃ ତର୍ପଣ କରିବା ସମୟରେ ଏତେବେଳେ ଉଚ୍ଚିଷ୍ଟ ପଡି ଯାଇଛି, ତିକ୍ତ ପିକ ପଡିଗଲା। ତପସ୍ୟା ବଳରେ ଧ୍ୟାନ ବଳରେ ଜାଣିପାରିଲେ କଲା ପିପିଲି।

ଜାଣିଲେ ଦେବରାଜ ଇନ୍ଦ୍ରଙ୍କର ପୁଅ ଚିତ୍ରସେନ ମୋର ପିତୃଲୋକଙ୍କୁ ଉଚ୍ଚିଷ୍ଟ ଦେଇଛି। ସେଇ ସମୟରେ ଚିନ୍ତା କଲେ ମୋର କୋଟା ମସ୍ତକ ଦରକାର। ତାହା ପାଖକୁ ଯିବି, ଯାଉଛି ଦ୍ୱାରକାପୁରକୁ ଯିବି। କୃଷ୍ଣ ହେଉଛନ୍ତି ତାଙ୍କର ଶ୍ୱଶୁର, ସେ ସତ୍ୟ କରାଇ ମୋର ମସ୍ତକ ଦେବେ। ପଣ୍ଡିତେ ଅକଲା।

0: ଗୁରୁ ଧରଣୀ ଯେତେବେଳେ ପହଞ୍ଚି ଯାଇଛନ୍ତି ଗାଲ୍ଲାଭ ବ୍ରାହ୍ମଣ କୃଷ୍ଣଙ୍କ ନିକଟରେ, କୃଷ୍ଣ ଦେଖିବା ମାତ୍ରେ ପଚାରିଲେ, ବ୍ରାହ୍ମଣ ଆସିବାର ଉଦ୍ଦେଶ୍ୟଟା କଣ? ସେଇଠି ଗାଲ୍ଲାଭ ବ୍ରାହ୍ମଣ କହିଲେ,
1: କହିଲେ
0: ଠାକୁରୀ ଜାହ୍ନବୀ

ଦେବର୍ଷି ଯାଇ ପହଞ୍ଚିଗଲେ କହିଲେ ଠାକୁରେ ଆପଣ ସତ୍ୟ କରିଛନ୍ତି, ଯଦି ଅସତ୍ୟ ହୋଇଯିବେ ବିଶ୍ୱ ଧ୍ୱଂସ ହବ। ମହାପ୍ରଭୁ କୃଷ୍ଣ କହିଲେ ଦେବର୍ଷି ବ୍ରାହ୍ମଣ ମୋତେ ସାତ ଦିନ ସମୟ ଦିଅନ୍ତୁ, ମୁଁ ସତ୍ୟ କରିଛି ମାନେ ମସ୍ତକ କାଟି କରିଦେବି। ହଉ ଦିନେ ଜହ୍ନ ପଡ଼େ ଘନ ଘନ, ଏଣେ ପରା ସାରି ଉଡ଼ିଗଲା ବନ, ଏଣେ ପରା ମହୁ ମାଛି ଘର ଜହ୍ନ ତେଣେ ପରା।

ଦେବର୍ଷି ନାରଦ ଯାଇ ଏ ଖବରଟା ଶୁଣାଇ ଦେଲେ ଚିତ୍ରସେନକୁ। ଚିତ୍ରସେନ କହିଲା, ଦେବର୍ଷି, ମୋର ଶ୍ୱଶୁର ଯେତେବେଳେ ଶତ୍ରୁ, ମୁଁ ଆପଣଙ୍କୁ କହୁଛି ମୋତେ ଉଦ୍ଧାର କରନ୍ତୁ ବୋଲି ରକ୍ଷା କରନ୍ତୁ। ସେଇଠି ନାରଦ କହିଲେ, ବାବୁରେ ଚାଲିଯା ଦେବତା ମାନଙ୍କ ନିକଟକୁ। ଚିତ୍ରସେନ ଯାଇ ପହଞ୍ଚିଗଲା କାହା ନିକଟରେ, ଅଗ୍ନି ଦେବତା।

ପ୍ରଭୁ କୃଷ୍ଣଙ୍କୁ ଭୟ କରି ଅଗ୍ନି ଦେବତା ରକ୍ଷା କରିପାରିଲେନି, ଜନ୍ତୁପତି ଯମ ରକ୍ଷା କରିପାରିଲେନି, ପହଞ୍ଚିଗଲେ ବରୁଣଙ୍କ ନିକଟରେ, କହିଲେ ଦେବତା ତୁମେ ମୋତେ ରକ୍ଷା କର।

ତାଙ୍କର ଯଶୋବନ୍ତୀପୁରରେ ରଖି ସେଇ ସମୟରେ ଯେତେବେଳେ ଫେରି ଆସିଲେ ନାରଦ, ଲକ୍ଷ୍ୟ ଦିଅନ୍ତୁ ମୋର ବିଦ୍ୱାନ ମଣ୍ଡଳୀ, କୃଷ୍ଣ ବିଚାର କଲେ ସତ୍ୟ କରିଛି ଗାଲା ବ୍ରାହ୍ମଣଙ୍କ ନିକଟରେ ମସ୍ତକ।

ଯକ୍ଷା ଦିଅନ୍ତୁ ମୋର ହରିବିପାଶୀ ବର୍ଗେ। ସେଇ ସମୟରେ ନାରଦ ବିଚାର କଲେ, ଠାକୁର ତ ଜାଣିଲେଣି ବ୍ରହ୍ମାଙ୍କର ଯଶବନ୍ତୀପୁରକୁ ଯାଇ ଚିତ୍ରସେନକୁ ଆଣି ନାରଦ ପହଞ୍ଚିଗଲେ ହସ୍ତିନା କଟକରେ। ଯେତେବେଳେ ପହଞ୍ଚି ଯାଇଛନ୍ତି ସୁଭଦ୍ରାଙ୍କ ନିକଟରେ, କହିଲେ ମା

ଭୀମସେନ ଛଦ୍ମ ବେଶ ଧାରଣ କରି ବାବାଜୀ ବେଶ ଧାରଣ କରି ବସିଛି। ସେଇ ସମୟରେ ସୁଭଦ୍ରାଙ୍କୁ ଜଣେଇ ଦେଲେ ନାରଦ, କହିଲେ ମା ବାରୁଣୀ ସ୍ନାନକୁ ଗମନ କରି ଯୋଗୀ ଭିକାରୀ ମାନଙ୍କୁ ଦାନ ଦିଅନ୍ତୁ। ଯେତେବେଳେ ସୁଭଦ୍ରା ଯାଇ ପହଞ୍ଚି ଯାଇଛନ୍ତି

0: ଶୁଣିଲେ ଲୋକସଙ୍ଗୀତ କ୍ରମରେ ଘୋଡ଼ା ନାଚ ଗୀତ। ପରିବେଷଣରେ ଥିଲେ ଦେବେନ୍ଦ୍ରନାଥ ବେହେରା ଏବଂ ସାଥୀ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର କାର୍ଯ୍ୟକ୍ରମରେ ମୁସ୍କାନ ଚଳଚ୍ଚିତ୍ରର କେତୋଟି ଗୀତ।